आकस्मणी राउरकेला ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ଏକ ଦିନ 2026 ମସିହା ମେ ମାସର 21 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଏବଂ 34 ସେକେଣ୍ଡ। ଶ୍ରୋତବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ମାଙ୍ଗଳିକ

ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ପ୍ରଭାକର ପାଣିଗ୍ରାହୀଙ୍କ ରଚନାରୁ। କଣ୍ଠଶିଳ୍ପୀ ସୁରେନ୍ଦ୍ର କୁମାର ମିଶ୍ର।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଇତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଶୁଣିବା ସୁରେଶ କୁମାର ମହାନ୍ତିଙ୍କ ରଚନାରୁ କଣ୍ଠଶିଳ୍ପୀ ପୁରୁଷୋତ୍ତମ ପରିଡ଼ା।

ଶ୍ରୋତାନ୍ଧୁ ଶୁଣିଲେ ଶିବଶଙ୍କର ପ୍ରଧାନଙ୍କ ରଚନାରୁ। ଶିଳ୍ପୀ ଥିଲେ ଭାସ୍କର ଚନ୍ଦ୍ର ପୁହାଣ। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଇତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଶୁଣିବା

ଅପରାହ୍ନ 5ଟାରେ ଆରତୀ କାର୍ଯ୍ୟକ୍ରମ, ଅପରାହ୍ନ 5:30 ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ, ସନ୍ଧ୍ୟା 6:10 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, ସନ୍ଧ୍ୟା 6:30 ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, ରାତି 17:25 ଜିଲ୍ଲା ହାଲଚାଲ କ୍ରମରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମ ରାତି 7:30। ଆଜି ଏଥିରେ ବ୍ୟବସାୟିକ ଭିତ୍ତିରେ ଲାଉ ଓ କଖାରୁ ଚାଷ ସମ୍ପର୍କରେ ଛାଇଲା ମୁଣ୍ଡାରୀଙ୍କ ସହ ସାକ୍ଷାତକାର। ରାତି 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 10:00 ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, ରାତି

0: ମାନଙ୍କ ପାଇଁ ଏହି କ୍ୟାଫେଇନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଅତି ଉପାଦେୟ। ରୁଦ୍ଧି ହୋଇଯାଇଥିବା ଶ୍ୱାସନଳୀକୁ ଖୋଲିବାରେ ଏହା ସାହାଯ୍ୟ କରେ। ଚା'ର ସୁପ୍ରଭାବ ସମ୍ପର୍କରେ ଆହୁରି କେତେକ ତଥ୍ୟ ମିଳିଛି, ଯାହାକି ଯଦିଓ ଉତ୍ସାହଜନକ ତଥାପି ତା ଉପରେ ଆହୁରି ଗବେଷଣା ଆବଶ୍ୟକ। ଯେମିତିକି ଚା'ରେ ବହୁତ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଶରୀରରେ ଦୈନନ୍ଦିନ ଜୈବିକ ପ୍ରକ୍ରିୟାରୁ ଜାତ ହେଉଥିବା କ୍ଷତିକାରକ ପଦାର୍ଥ ଯାହାକୁ ଫ୍ରି ରାଡିକାଲ କହନ୍ତି। ଏହାର ମାତ୍ରା ବଢ଼ିଗଲେ ଶରୀରରେ ନାନାଦି ରୋଗ ସୃଷ୍ଟି ହୁଏ, ପ୍ରତ୍ୟେକ ଅଙ୍ଗର କାର୍ଯ୍ୟକ୍ଷମତା ହ୍ରାସ ପାଏ। ତେଣୁ ଏହିସବୁ ଫ୍ରି ରାଡିକାଲ ଗୁଡ଼ିକ ଶରୀରରୁ ବାହାରିଗଲେ ଫୁର୍ତ୍ତି ଲାଗେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଚା'ରେ ଥିବା କେତେକ ଉପାଦାନ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ ଓ ଫ୍ରି ରାଡିକାଲର କୁପ୍ରଭାବକୁ ପ୍ରତିହତ କରାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ ମୁଖ୍ୟତଃ ଏହି ଆଣ୍ଟିଅକ୍ସିଡାଣ୍ଟ ଅଧିକା ଥାଏ। ଆଉ କେତେକ କ୍ଷେତ୍ରରେ ଦେଖାଯାଇଛି ଯେ ଚା'ରେ ଥିବା ପଲିଫିନଲ ଆମର ଅନ୍ତଃନଳୀ ବା ଇଣ୍ଟେଷ୍ଟାଇନ୍ କ୍ୟାନ୍ସର ହେବାରୁ କିଛି ମାତ୍ରାରେ ରକ୍ଷା କରେ। ଅଳ୍ପ ମାତ୍ରାରେ ଚା' ପିଇଲେ ରକ୍ତରୁ କୋଲେଷ୍ଟ୍ରଲ ବା ସ୍ନେହସାର ଆଂଶିକ ଭାବେ ହ୍ରାସ ପାଏ। ଏବେ ଆସନ୍ତୁ ଚା'ର ମୁଖ୍ୟ କୁପ୍ରଭାବ ଗୁଡ଼ିକ ବିଷୟରେ ଜାଣିବା। ଆଜିର ପରିବର୍ତ୍ତିତ ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ଯୋଗୁଁ ପ୍ରାୟ ଅର୍ଦ୍ଧାଧିକ ଲୋକ ଅମ୍ଳବାତର ଶିକାର ହେଉଛନ୍ତି। ଏହି ଅମ୍ଳବାତ ରୋଗରେ ସାଧାରଣତଃ ଅଧିକ ଅମ୍ଳକ୍ଷରଣ ଯୋଗୁଁ ପାକସ୍ଥଳୀର ଭିତର ଅଂଶର କ୍ଷତି ହୋଇଥାଏ। ଅତି ଗରମ ଚା' ପିଇବା ଦ୍ୱାରା ଏହି କ୍ଷତିଗ୍ରସ୍ତ ଅଂଶରେ ଘା ବା ଅଲସର ହେବାକୁ ବେଶୀ ଡେରି ଲାଗେ ନାହିଁ। ତେଣୁ ଔଷଧ ଖାଇବା ସତ୍ତ୍ୱେ ଅମ୍ଳବାତ ବା ଏସିଡିଟି କମେ ନାହିଁ। ଆମ ଖାଦ୍ୟନଳୀର ପ୍ରାଥମିକ ଭାଗ ବା ଇସୋଫାଗସ୍ ଓ ପାକସ୍ଥଳୀ ମଧ୍ୟରେ ଏକ ସ୍ଫିଙ୍କ୍ଟର ବା କପାଟିକା ଥାଏ, ଯାହା କେବଳ ଖାଦ୍ୟ ଖାଇବା ସମୟରେ ଖୋଲେ ଓ ଅନ୍ୟ ସମୟରେ ବନ୍ଦ ରହେ। ଏହାକୁ ଲୋୟର ଇସୋଫେଜିଆଲ ସ୍ଫିଙ୍କ୍ଟର କହନ୍ତି। କିନ୍ତୁ ଚା' ଓ କଫି ପିଇବା ଦ୍ୱାରା ଏହି ସ୍ଫିଙ୍କ୍ଟରଟି କ୍ଷତିଗ୍ରସ୍ତ ହୋଇ ଢିଲା ହୋଇଯାଏ ଓ ଆଉ ବନ୍ଦ ନ ହୋଇ ସବୁବେଳେ ଖୋଲା ରହେ। ତେଣୁ ପାକସ୍ଥଳୀର ଅମ୍ଳ ବା ଏସିଡ୍ ଉପରକୁ ଉଠି ଇସୋଫାଗସ୍କୁ କ୍ଷତାକ୍ତ କରାଏ। ଏହା ଯୋଗୁଁ ଆମ୍ବଳା ହାକୁଟି ଦିଏ, ଛାତି ପୋଡ଼େ, ଛାତି ଭିତରେ କିଛି ଥିବା ଭଳି ଜଣାପଡ଼େ, ଭୋକ ମଧ୍ୟ କମିଯାଏ। ବାରମ୍ବାର ଏପରି ହେଲେ ଇସୋଫାଗସ୍ର ତଳ ଅଂଶରେ ପ୍ରଥମେ ମେଟାପ୍ଲାସିଆ ଓ ପରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ। ଅତ୍ୟଧିକ ପରିମାଣର ଚା' ପିଇଲେ ଏଥିରେ ଥିବା କ୍ୟାଫେଇନ୍ ନିରାପଦ ମାତ୍ରା ଅତିକ୍ରମ କରେ ଓ ଏହା ଏକ ଡାଇରେଟିକ୍ ଭଳି କାମ କରେ, ଅର୍ଥାତ୍ ଦେହର ଜଳୀୟ ଅଂଶ ପରିସ୍ରାରେ ବାହାର କରାଇ ଦିଏ। ତେଣୁ ଅତି ଗରମ ସମୟରେ, ଖରାରେ ବୁଲୁଥିବା ବେଳେ ବା ଝାଳ ବୋହୁଥିବା ସମୟରେ ଚା' ପିଇବା ଉଚିତ ନୁହେଁ। ଅଧିକ ପରିମାଣର କ୍ୟାଫେଇନ୍ ଯୋଗୁଁ ସ୍ନାୟୁ ଦୁର୍ବଳତା, ଚିଡ଼ଚିଡ଼ାପଣ, ନିଦ୍ରାହୀନତା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ପେଟ ରୋଗ ଥାଏ ତାହା ବଢ଼ିଯାଏ। କିଡ଼ନୀ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ଖରାପ ପ୍ରଭାବ ପକାଏ। କିଡ଼ନୀ ଓ ପରିସ୍ରା ନଳୀରେ ପଥର ବା ଷ୍ଟୋନ୍ ତିଆରି ହେବାରେ ଚା' ଓ କଫି ସାହାଯ୍ୟ କରେ। ଅଧିକ ମାତ୍ରାରେ ଚା' ପିଇଲେ ଏଥିରେ ଥିବା ଆଲୁମିନିୟମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ ଓ ବୃଦ୍ଧାବସ୍ଥାରେ ବିସ୍ମରଣ ବା ଆଲଜିମର୍ସ ରୋଗ କରାଇଥାଏ। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅଳ୍ପ ମାତ୍ରାରେ ଗ୍ରୀନ୍ ଟି ଓ ଥଣ୍ଡା ଚା' ପିଇଲେ ଏହାର ସୁପ୍ରଭାବ ମିଳେ, କିନ୍ତୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ନିଶ୍ଚିତ ଭାବରେ କ୍ଷତିକାରକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚା' ଏବଂ ଆମର ସ୍ୱାସ୍ଥ୍ୟ ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନ କୁମାର ସାହୁ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଇଟାଲୀ ଗସ୍ତ କରିଥିଲେ। ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଉଭୟ ଦେଶ ମଧ୍ୟରେ ଶ୍ରୀ ମୋଦିଙ୍କ ଗସ୍ତକାଳରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ନର୍ସମାନଙ୍କ ସେବା ପ୍ରଦାନ ନେଇ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ନେଇ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ପୋତାଶ୍ରୟ ଆଧୁନିକୀକରଣ, ଜାହାଜ ଚଳାଚଳ, ପରିବହନ

0: ଏବଂ ନୀଳ ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟ କରିବେ। ଶ୍ରୀ ମୋଦି କହିଛନ୍ତି, ୟୁକ୍ରେନ୍, ପଶ୍ଚିମ ଏସିଆ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଆପୋଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିତ୍ତିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷି ଶିଳ୍ପ, ସାମୁଦ୍ରିକ ପରିବହନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଉଭୟ ଦେଶରେ ଅପାର ସମ୍ଭାବନା ରହିଥିବା ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲରେ ସମ୍ମାନିତ କରାଯାଇଛି। ଉଭୟ ଦେଶ 2027 ବର୍ଷକୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,
1: ୟେ ଭାରତ କେ କରୋଡୋ କିସାନୋ, ପଶୁପାଳକୋ, ମତ୍ସ୍ୟପାଳକୋ, କୃଷି ବୈଜ୍ଞାନିକୋ ଔର ହମାରେ ଶ୍ରମିକୋ କା ସମ୍ମାନ ହେ। ୟେ ଭାରତ କି ଉସ ଅଟୁଟ ପ୍ରତିବଦ୍ଧତା କା ଭି ସମ୍ମାନ ହେ, ଜିସକେ କେନ୍ଦ୍ର ମେ ମାନବ କଲ୍ୟାଣ, ଖାଦ୍ୟ ସୁରକ୍ଷା ଔର ସଷ୍ଟେନେବଲ ଡେଭଲପମେଣ୍ଟ ହେ। ମେ ଇସ ମେଡଲ କୋ ଅତ୍ୟନ୍ତ ବିନମ୍ରତା କେ ସାଥ ସ୍ୱୀକାର କରତେ ହୁଏ ଭାରତ କେ ଅନ୍ନଦାତାଓଁ କୋ ୟହ ମେଡଲ ସମର୍ପିତ କରତା ହୁଁ।
0: ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡ଼ିଓରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡ଼ିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4 ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ୍ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବା ବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ମୁଖ୍ୟତଃ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285ଟି ଯାକ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ 236,000ରୁ ଅଧିକ ଭୋଟର ରହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ପ୍ରଶ୍ନପତ୍ର ପ୍ରଘଟ ଏବଂ ଯାଞ୍ଚ ହୋଇନଥିବା ତଥ୍ୟ ପ୍ରସାରଣ କରିବା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ଏକ ବୈଠକରେ ଆଗାମୀ ନିଟ୍ UG ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉପରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷାବଳ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଯେଉଁସବୁ ଚ୍ୟାନେଲଗୁଡ଼ିକ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ମିଥ୍ୟା ତଥ୍ୟ ପ୍ରସାରଣ ନ କରିବା ଓ ପରୀକ୍ଷାରେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମାରେ କଣ୍ଟାବାଡ଼ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିଏସ୍ଏଫ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବାଡ଼ ଲଗାଇବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇ ପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4,000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବାବେଳେ ପଶ୍ଚିମବଙ୍ଗରେ 2,200 କିଲୋମିଟର ରହିଛି। ସେଥିମଧ୍ୟରୁ 1,600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବା ବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା 27 କିଲୋମିଟର ସୀମା ମଧ୍ୟରୁ 18 କିଲୋମିଟର ସୀମାରେ ତାରବାଡ଼ ଲଗାଯିବା ସହ 9 କିଲୋମିଟର ସୀମାରେ ବିଏସ୍ଏଫ୍ ଆଉଟ୍ପୋଷ୍ଟ ଏବଂ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିଲାଗି ଆବଶ୍ୟକ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ବିଏସ୍ଏଫ୍ ବହନ କରିବେ। ଆଗାମୀ ଦିନରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ, ବିଏସ୍ଏଫ୍, ରାଜ୍ୟ ପୁଲିସ୍ ଏବଂ ସୀମା ଶୁଳ୍କ ବିଭାଗର ସମନ୍ୱୟ ବୈଠକ ନିୟମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସ୍ୱାଗତ କରିଛନ୍ତି। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 8 ୱିକେଟ୍ ହରାଇ 147 ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 7 ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଅନ୍ସିପ୍ରେ ବାଂଲାଦେଶ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଗତକାଲି ସିଲହଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 78 ରନ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏହି ସଫଳତା ମିଳିଛି। ତାଲିକାରେ ପାକିସ୍ତାନ 8ମ ସ୍ଥାନକୁ ଖସି ଆସିଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଉଦ୍ଧବ ଦାସ ମେହେଟା କେନ୍ଦ୍ରୀୟ ସାଇ କେନ୍ଦ୍ରରେ 18 ବର୍ଷରୁ କମ୍ ପୁରୁଷ ହକିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ତଥା ଫାଇନାଲ୍ ମ୍ୟାଚ୍ 3-3ରେ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ଭାରତୀୟ ମହିଳା ହକି ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲ୍ ମ୍ୟାଚ୍ରେ 4-1ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
2: ଶ୍ରୋତାନ୍ତ ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଝୁମ୍ ତାରାନା କାର୍ଯ୍ୟକ୍ରମ। ଶ୍ରୋତାନ୍ତ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ ସୁମିତଙ୍କ ରଚନାରୁ। କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ।

0: ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ ସେଣ୍ଟର, ସପ୍ ନମ୍ବର S14, NEC ମାର୍କେଟ, କୋଇଲନଗର, ରାଉରକେଲା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଶ୍ରୋତାମାନେ ଶୁଣୁଛନ୍ତି ଝୁମ୍ ତାନାନା କାର୍ଯ୍ୟକ୍ରମରେ ଏଥର ଶୁଣିବା ଗୀତ ଏବଂ କଣ୍ଠ ଅଙ୍କୁଶ।

0: ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲି ସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29 ସେକ୍ଟର 1 ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାମାନେ ଶୁଣୁଛନ୍ତି ଝୁମ୍ ତାରାନା କାର୍ଯ୍ୟକ୍ରମ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଶୁଣିବା ଶୈଳଭାମା ଏବଂ ମାଧବ ଦାସଙ୍କ କଣ୍ଠରୁ।

ಶ್ರೋತಾಂದು ಪ್ರಚಾರಕಲು ಜೋಮ್ತನ ಕಾರ್ಯಕ್ರಮ ಆಕಾಶವಾಣಿ ರೌರ್ಕೆಲಾ 102.6 FM ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ ଶ୍ରୋତାମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ଶୁଣିବା ପ୍ରୀତି ନନ୍ଦା ରାଉତରାୟଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଶ୍ରୋତାନ୍ତୁ ପ୍ରଚାର କଲୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଶିଳ୍ପୀ ଥିଲେ ଲକ୍ଷ୍ମୀକାନ୍ତ ପାଲିତ ଏବଂ ପ୍ରୀତିନନ୍ଦା ରାଉତରାୟ। ଗୀତ ରଚନା କରିଥିଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଖଡ଼ିଆ ଗୀତ। ପରିବେଷଣ କରିଛନ୍ତି ଟେରେସା କେରକେଟା ଏବଂ ସାଥୀମାନେ।

ଶ୍ରୋତାନ୍ତୁ ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଖଡ଼ିଆ ଗୀତ ପରିବେଷଣ କଲେ ଟେରେସା କ୍ରିକେଟ ଏବଂ ସାଥୀମାନେ। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ଆସନ୍ତୁ, ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ଷ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଏଲ ନଗର, ରାଉରକେଲା।
1: କାର୍ଯ୍ୟକ୍ରମରେ ଏଥର ଶୁଣିବା ଏସ୍ ଜାନକୀ ଏବଂ ସାଥୀମାନଙ୍କ କଣ୍ଠରେ କଥାଚିତ୍ର ତପସ୍ୟା।

0: ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29 ସେକ୍ଟର 1 ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
1: ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆମ ଗୀତ। କାର୍ଯ୍ୟକ୍ରମରେ ଏଥର ଶୁଣିବା ଅକ୍ଷୟ ମହାନ୍ତି ଏବଂ ସାଥୀମାନଙ୍କ କଣ୍ଠରେ କଥାଚିତ୍ର ତୋ ପୋଇ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣିବା ସ୍ୱପ୍ନ ସାଗର କଥାଚିତ୍ରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଅକ୍ଷୟ ଏବଂ ଅନୁରାଧା।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସୁରେଶ ୱାଡେକରଙ୍କ କଣ୍ଠରେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆମ ଗୀତ। ଆମ ଗୀତରେ ଥର ଶୁଣିବା ଚିତ୍ତରଞ୍ଜନ ଜେନା ଏବଂ ମହମ୍ମଦ ହବିବଙ୍କ କଣ୍ଠରେ କଥାଚିତ୍ର ଶେଷ ଶ୍ରାବଣ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମରେ ଥର ଶୁଣିବା ଶଙ୍ଖ ସିନ୍ଦୁର କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା।

ଆମ ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ସିକନ୍ଦର ଆଲମ ଏବଂ ସଙ୍ଗୀତା ମହାପାତ୍ରଙ୍କ କଣ୍ଠରେ, କଥାଚିତ୍ର ସାଗର।

ശ്രോതാമനിയെ ശ്രമിച്ചി ഓടിയാ ചിത്ര ഗീതാര കാര്യക്രമ ആമ ഗീത ଆମ ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣିବା ସାଧନା ସରଗମ ଏବଂ ଅନୁପମା ଦେଶପାଣ୍ଡେଙ୍କ କଣ୍ଠରେ କଥାଚିତ୍ର ପରଦେଶୀ ଚଢ଼େଇ।

ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ. ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ୍ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର. ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା UPSC. ଏବଂ IPL କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍. ପଞ୍ଚରାଷ୍ଟ୍ରୀୟ ଗସ୍ତକୁ ସଫଳତାର ସହ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ଗତ 15 ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଗସ୍ତରେ ଯାଇଥିଲେ. ଶେଷ ପର୍ଯ୍ୟାୟରେ ଇଟାଲୀ ଗସ୍ତ ଶେଷ କରି ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିଛନ୍ତି. ଇଟାଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ପରସ୍କର ସ୍ୱାର୍ଥ

ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପକ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ନେଇ ପାରସ୍ପରିକ ସହଯୋଗ ପ୍ରଦାନ ଉପରେ ସହମତି ପ୍ରଦାନ କରିଛନ୍ତି। ଉଭୟ ଦେଶ 2027କୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷ୍ୟ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନବନ୍ଦର ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତର ସେବା ପ୍ରଦାନ କରିବାକୁ କୁହାଯାଇଛି। ସନ୍ଦିଗ୍ଧଙ୍କ କ୍ଷେତ୍ରରେ ଯାତାୟତ ଇତିହାସର ସମ୍ପୂର୍ଣ୍ଣ ବିବରଣୀ ସ୍ୱାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସ୍ୱାସ୍ଥ୍ୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଯାତ୍ରୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ପାଇଁ ସୁଦୃଢ଼ ବ୍ୟବସ୍ଥା, ଗବେଷଣାଲବ୍ଧ ଜ୍ଞାନ ଏବଂ ନିୟମିତ ତଦାରଖର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଶ୍ରୀ ନଡ୍ଡା ଏହି ଅବସରରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତରେ 2015 ଡିଜିଟାଲ ଇଣ୍ଡିଆ ପଦକ୍ଷେପ କାର୍ଯ୍ୟକାରୀ ହୋଇଆସୁଛି। ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉପଯୋଗ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ବିଭିନ୍ନ ରାଜପଥର ଗୁଣବତ୍ତା ଏବଂ ରକ୍ଷଣାବେକ୍ଷଣ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସମୀକ୍ଷା କରିଛନ୍ତି। ସୁବ୍ୟବସ୍ଥିତ ଯାତ୍ରା ସୁବିଧା, ସଡ଼କ ସଂଯୋଗୀକରଣ ଏବଂ ନିରନ୍ତର ତଥା ଦକ୍ଷତା ସମ୍ପନ୍ନ ରାଜପଥ ସୁନିଶ୍ଚିତ କରିବା ନେଇ ସମୟୋଚିତ ପଦକ୍ଷେପ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସଡ଼କ ସୁରକ୍ଷା ଏବଂ ନିରନ୍ତରତାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ମୌସୁମୀ ଜନିତ ଆହ୍ୱାନର ମୁକାବିଲା ନେଇ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନ୍ୱୟନର ସ୍ୱଚ୍ଛତା ଦୃଷ୍ଟିକୁ ରଖି ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ମଧ୍ୟ ଶ୍ରୀ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସଡ଼କପଥର ରକ୍ଷଣାବେକ୍ଷଣ ନେଇ ହସ୍ତଗତ ହୋଇଥିବା ମତାମତ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ତାମ୍ତା ଏବଂ ହର୍ଷ ମାଲହୋତ୍ରା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ CDSCO କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଓ ଆମଦାନୀ କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ସୂଚନା ପ୍ରଦାନ କରିଛି। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ପକ୍ଷରୁ 3 ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କାନପୁର ଏବଂ ମିରଟ। ଏହାକୁ ମିଶାଇ UPSC ପ୍ରିଲିମ୍ ପରୀକ୍ଷା ପାଇଁ ମୋଟ କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି। ଲୋକସେବା ଆୟୋଗ ଦେଇଥିବା ସୂଚନା ଅନୁଯାୟୀ ପ୍ରାୟ 23,000 ପ୍ରାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟକ୍ଷମ ଥିବା କେନ୍ଦ୍ରଗୁଡ଼ିକରେ ପ୍ରାର୍ଥୀଙ୍କ ଭିଡ଼ ହ୍ରାସ ପାଇବ। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସ୍ୱଚ୍ଛ ଏବଂ ଦକ୍ଷତା ସମ୍ପନ୍ନ କରିବା ଏହି ନିଷ୍ପତ୍ତିର ଅନ୍ୟତମ ଉଦ୍ଦେଶ୍ୟ। ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ପାଇଁ ଚଳିତ ବର୍ଷ 8,19,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

ମାନବ ସମାଜରେ ଚା'ର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ରହିଥିବା ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା' ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚାହା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷିକ୍ଷେତ୍ରରୁ ଚା' କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳିତ କରୁଛି। ଦେଶରେ ଚା' ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। ଚା'ର ଉତ୍ପତ୍ତି 5000 ବର୍ଷରୁ ଅଧିକ ପୁରାତନ। ଚା' କ୍ଷେତ 13 ନିୟୁତ ଲୋକଙ୍କର ଆୟର ଏକ ମୁଖ୍ୟ ଉତ୍ସ ପାଲଟିଛି। ଚାହାର ନିରନ୍ତର ଉତ୍ପାଦନ, ବ୍ୟବହାର ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର କ୍ଷତିକାରକ ପରିଣାମ ଏବଂ ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବବର୍ଗଙ୍କୁ ଆତଙ୍କବାଦ ତଥା ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆଜି ଦେଶବ୍ୟାପୀ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ବିରୋଧୀ ଶପଥ ଗ୍ରହଣ ସମାରୋହମାନ ଅନୁଷ୍ଠିତ ହେଉଛି। 1991 ମସିହାରେ ମେ ମାସ 21

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ସମ୍ବାଦ ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି ସମ୍ବଲପୁର ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି ଚା'ର ଐତିହ୍ୟ ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ନିମନ୍ତେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର କାନପୁର ଏବଂ ମିରଟଠାରେ ତିନୋଟି ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରିଛି ୟୁପିଏସ୍ସି ସୂଚନା ଅନୁଯାୟୀ ପ୍ରାୟ 23,000 ପରୀକ୍ଷାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକ ପାଇଁ ଆବେଦନ କରିଛନ୍ତି ସର୍ବଭାରତୀୟ ସ୍ତରରେ ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ ସୁଗମ ଏବଂ ଦକ୍ଷ କରିବା ଆୟୋଗଙ୍କ ମୁଖ୍ୟ ଉଦ୍ଦେଶ୍ୟ ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପକ୍ଷରୁ ସମ୍ବଲପୁର ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟରେ ରାଜ୍ୟର ପ୍ରଥମ ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ପରାଗ ସଂରକ୍ଷଣ ଜୈବ ବିବିଧତା ବୃଦ୍ଧି କୃଷି ଉତ୍ପାଦନଶୀଳତା ମଜବୁତ କରିବା ଏବଂ ସବୁଜ କରିଡର ଗଢ଼ିବା ପାଇଁ ଜାତୀୟ ରାଜପଥ 53, 55 ଏବଂ 16କୁ ନେଇ ପ୍ରାୟ 20,000 ଦେଶୀ ଫୁଲଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି ପ୍ରାୟ 40 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବ୍ରଜରାଜନଗର କଲେଜ ନିକଟରେ ଏହା ନିର୍ମାଣ ହେବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଲୋକଙ୍କ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପାଣ୍ଠି ଯୋଗାଇଦେବେ ଏଥିସହିତ 23 କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି କଙ୍ଗୋ ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି ଜ୍ୱର ମୁଣ୍ଡବିନ୍ଧା ମାଂସପେଶୀ ଯନ୍ତ୍ରଣା ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସେବା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ୍ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ CDSCU କହିଛି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଏବଂ ଆମଦାନୀ ପ୍ରସ୍ପେକ୍ଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି ଶରୀରର ସୁସ୍ଥବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଙ୍ଘନ କରୁଛି ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସାମାଜିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ହିଂସା ବିରୋଧରେ ଲଢ଼େଇରେ ପ୍ରାଣବଳୀ ଦେଇଥିବା ବ୍ୟକ୍ତିଙ୍କ ତ୍ୟାଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ 21 ତାରିଖରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଇଥାଏ 1991 ମେ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ ଆଜିର ଦିବସରେ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
ମାନବ ସମାଜରେ ଯାହାର ସାଂସ୍କୃତିକ ଐତିହ୍ୟ ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷି କ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିଚାଳନା ପ୍ରଶାସନିକ ସମନ୍ୱୟ ଏବଂ ଲୋକଙ୍କ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପୁଲିସ୍ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାମଲାଗୁଡ଼ିକର ଶୀଘ୍ର ସମାଧାନ, ବ୍ଲକ୍ସ୍ତରରେ ମିଳିତ ସମୀକ୍ଷା ବୈଠକ, ବେଆଇନ ଖଣିଜ ପଦାର୍ଥ ଚୋରି ବିରୋଧରେ ଚଢ଼ାଉ ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଚାରୁରୂପେ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା, ଟ୍ରାଫିକ୍ ପରିଚାଳନାର ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ, ସ୍ୱଚ୍ଛ

ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଓ ଶ୍ୱାସର ସଫଳ କାର୍ଯ୍ୟାନ୍ୱୟନ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଉଚ୍ଛ୍ୱାସକୁ ବ୍ୟବସ୍ଥିତ କରାଯାଇଛି। ଏପ୍ରିଲ 1ରୁ ଗତ ସୋମବାର ପର୍ଯ୍ୟନ୍ତ ଫାଇଲ୍ ଓ ଡାକ ପ୍ରକ୍ରିୟାକରଣର ସ୍ଥିତି, ବିଭିନ୍ନ ବିଭାଗରେ ଉଚ୍ଛ୍ୱାସ ବ୍ୟବହାର ଏବଂ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୁଚାରୁରୂପେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ୟୁନିସେଫ୍ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ଗଜପତି ଜିଲ୍ଲା କାଶୀନଗରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛି। ୟୁନିସେଫ୍ର ଦଳ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ନିରାମୟ ଔଷଧ ବଣ୍ଟନ ପ୍ରକ୍ରିୟା, ରୋଗୀ ସେବା, ବିଶେଷ କରି ମହିଳା ପ୍ରସବ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଭଦ୍ରକ ଜିଲ୍ଲା ବାଜଦେପୁର ବିଧାନସଭା ଉନ୍ନୟନ କମିଟି ଏସ୍ଇଡିସି ବୈଠକ ବାସୁଦେବପୁର ବିଧାୟକ ତଥା ଏସ୍ଇଡିସି ଅଧ୍ୟକ୍ଷ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର ଅଗ୍ରଗତି, ବକେୟା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ଶେଷ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,89,00,000 ଟଙ୍କା ସହାୟତା ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ପାଣିପାଗ, ରାଜ୍ୟରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର 22 ସ୍ଥାନରେ ଗତକାଲି ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ 46 ଡିଗ୍ରୀ ଏବଂ ସମ୍ବଲପୁର ଓ ହୀରାକୁଦରେ 45 ଡିଗ୍ରୀରୁ ଅଧିକ ଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ, ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: କୁଏଙ୍କୁ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ಈ ಭಜನ್ ಸದಸ್ಯ ಸಹ ಎಲ್ಲ ಭಕ್ತಿಗೀತರ ಕಾರ್ಯಕ್ರಮ ಆರತಿ ಆಕಾಶವಾಣಿ ರೌರ್ಕಲಾ ಸ್ವತಃ ವರ್ತಮಾನ ಪ್ರಸಾರ କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆଜି ଶୁଣନ୍ତୁ ଏହାର 401ତମ ଭାଗ ସଙ୍ଗୀତ ତାରାକାନ୍ତ ପଣ୍ଡା ପ୍ରଯୋଜନା ସୁହାସ ମହାନ୍ତି।

0: ଶତଧନୁ କୃଷ୍ଣଙ୍କ ଭୟରେ କୃତବର୍ମା ଏବଂ ଅକ୍ରୁରଙ୍କ ଆଶ୍ରୟ ଲୋଡ଼ିଛି, ହେଲେ ପାଇନାହିଁ। ତେଣୁ ଅକ୍ରୁର ହାତରେ ମଣି ଦେଇ ପ୍ରାଣ ବିକଳରେ ପଳାଇଛି, କିନ୍ତୁ କୃଷ୍ଣଙ୍କ ଚକ୍ରାଘାତରୁ ବର୍ତ୍ତି ନାହିଁ। ଅକ୍ରୁର ମଧ୍ୟ ଭୟରେ ଦ୍ୱାରକା ଛାଡ଼ିଛନ୍ତି। ଏହା ମଧ୍ୟରେ ଦ୍ୱାରକାବାସୀ ଶାରୀରିକ ଏବଂ ମାନସିକ ସନ୍ତାପ ଭୋଗିଛନ୍ତି। ଅକ୍ରୁରଙ୍କ ପ୍ରବାସ ଏହି ଅମଙ୍ଗଳର କାରଣ ଜଣାପଡ଼ିବାରୁ ଶ୍ରୀକୃଷ୍ଣ କାଶୀନଗରକୁ ଦୂତ ପେଶି ଅକ୍ରୁରଙ୍କୁ ଅଣାଇଛନ୍ତି।
1: ଶୁକୌବାଚ ଦୈବେ ମଣିରତ୍ନ ସାର ଦିଅ ଇ ସ୍ୱର୍ଣ୍ଣ ଅଷ୍ଟଭାର, ସେ ଦ୍ରବ୍ୟ ରଖିଣା ନିଶଙ୍କେ ଅନେକ ଯଜ୍ଞ କଲା ସୁଖେ, ତାହା ଜାଣିଲେ ଭଗବାନ ଅକ୍ରୁର ଅଣାଇ ବହନ, ପାଶେ ବସାଇ ଦାମୋଦର ବିଶ୍ୱାସେ କହନ୍ତି ମଧୁର, ସେ କୃଷ୍ଣ ଜଗତ ଜୀବନ ଜାଣନ୍ତି ପ୍ରାଣୀଙ୍କର ମନ, ଆଶ୍ୱାସି ବସାଇ ଅକ୍ରୁର ବୋଲନ୍ତି ବ୍ରହ୍ମାଣ୍ଡ ଠାକୁର, ଶୁଣ ଅକ୍ରୁର ମୋର ବାଣୀ ତୋତ ହିଁ ଶ୍ୟାମନ୍ତକ ମଣି, ଥୋଇଣ ଶତଧନୁ ଗଲା ଦୈବେ ପ୍ରାଣ ସେ ହାରିଲା, ସେ ମଣି ସଙ୍କଟ ଉଦ୍ଧରି ବିବାହ ହୋଇଲି ବେନି ନାରୀ, ଉଚିତେ ସେ ମଣି ମୋହର ଶ୍ୱଶୁର ଦେଲା ଉପହାର, ସତ୍ରାଜିତର ପୁତ୍ର ନାହିଁ ଦୁହିତା ସତ୍ୟ ଭାମା ହୋଇ, ମରଣେ ପ୍ରେତ କ୍ରିୟା ସାରି ଦୁର୍ଗମ ନରକୁ ଉଦ୍ଧାରି, ତାହାର ପୁତ୍ରୀ ମଣି ନେବ ଏମନ୍ତ ଶାସ୍ତ୍ରର ପ୍ରସ୍ତାବ, ସତ୍ରାଜିତର ତପ ଫଳେ ରବି ତାହାଙ୍କୁ ମଣି ଦେଲେ, ନିର୍ମଳ ଲୋକେ ତାହା ଧରି ଆନକେ ପାରିବ ଆବରି, ସୁକୃତ ତନୁ ପୁଣ୍ୟବନ୍ତ ତୁସେ ଧାରଣେ ସାମରଥ, ରାମ ମୋହର ଜ୍ୟେଷ୍ଠ ଭାଇ ତାହାଙ୍କ ଚିତ୍ତ ସୁଧି ନାହିଁ, ବନ୍ଧୁ ବାନ୍ଧବ ଯେତେ ମୋର ଚିତ୍ତେ ସଂଶୟ ତାହାଙ୍କର, ଏ ସଭା ମଧ୍ୟ ମଣି ତୁହି ଦେଖାଅ ମୋର ଭାବ ବହି, ତାହାଙ୍କ ମନୁ ଜୀବ ଭ୍ରାନ୍ତି ଏଥେ ମୋହର ମନ ଶାନ୍ତି, ଏ ମଣି କାଶୀପୁରେ ନେଇ ଅନେକ ଯଜ୍ଞ କଲୁ ତୁହି, ସୁବର୍ଣ୍ଣ ଯଜ୍ଞ ବେଦୀ ତୋର ଦେଖନ୍ତି ଦେବାସୁର ନର, ଏମନ୍ତେ କୃଷ୍ଣ ସାଧୁ ବାଣୀ ଅକ୍ରୁର ଶୁଣି ରତ୍ନମଣି, ବସ୍ତ୍ରେ ଲୁଚାଇ ଥିଲା କାଖେ ସଭାରେ ଥୋଇଲା ପ୍ରତ୍ୟକ୍ଷେ, ସୂର୍ଯ୍ୟ କିରଣ ପ୍ରାୟ ଦେଖି ଜନେ ବୁଝିଲେ ବେନି ଆଖି, ଏମନ୍ତେ ମଣି ଦେଖାଇଲେ ଆତ୍ମାର ବାଦ ଦୂର କଲେ, ଗୋବିନ୍ଦ କରେ ଘେନି ମଣି ଅକ୍ରୁର ମୁଖ ଚାହିଁ ଭଣି, ତୁ ପୁଣ୍ୟକର୍ମା ସାଧୁଜନ ଏ ମଣି ଧାରଣେ ଭାଜନ, ଏ ମଣି ଥାଉ ତୋର ତହି ଏମନ୍ତ କହି ଭାବଗ୍ରାହୀ, ନିଜ ଭୁବନେ ବିଜେ କଲେ ଲୋକେ ଅଜସ ନିବାରିଲେ, ଏବେ ହୋ ଶୁଣ ନରନାଥ ତୁ ସାଧୁ ପୁଣ୍ୟ ଭାଗ୍ୟବନ୍ତ, ମଣିହରଣ ସାଧୁ ବାଣୀ କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ, ଦୁଃଖ ଦୂରିତ ଅପବାଦ ଏ ଆଦି ଯେତେ ମନ ଖେଦ, ଦୁଷ୍ଟ ସ୍ୱପନ ଗ୍ରହଗତି ଶ୍ରବଣେ ପଠନେ ନାସନ୍ତି, ସର୍ବମଙ୍ଗଳ ଉପଗତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ୟମନ୍ତକ ଉପାଖ୍ୟାନେ ଏକଷଷ୍ଠୀତମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 401ତମ ଭାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ବନମାଳୀଙ୍କ ରଚନାରୁ, କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ।

ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ଷ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଏଲ ନଗର, ରାଉରକେଲା।

0: ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29 Sector 1 ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
1: ଶ୍ରୋତାବନ୍ଧୁ, ଆପଣ ଯଦି ସମାଜ ସେବାରେ ନିଜକୁ ନିୟୋଜିତ କରି ସମାଜର ମଙ୍ଗଳ କରିବାକୁ ଚାହୁଁଥାନ୍ତି, ତେବେ ଆଜି ହିଁ ରାଉରକେଲାର ଆତ୍ମୀୟ ସେବା ଟ୍ରଷ୍ଟ ବା ସେବା ସଂଗଠନରେ ଯଥାଶୀଘ୍ର ସାମିଲ ହୋଇ ସମାଜର କଲ୍ୟାଣ କରନ୍ତୁ। ଏଥିପାଇଁ ଯୋଗାଯୋଗ କରନ୍ତୁ ସମାଜସେବୀ ଚନ୍ଦ୍ରଶେଖର ଶତପଥୀଙ୍କୁ, କଲ୍ କରନ୍ତୁ 8895501397।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଭକ୍ତି ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥର ଶୁଣିବା ବନମାଳୀଙ୍କ ରଚନାରୁ, କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ।

0: ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758।
1: ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାସ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ସାତ ନମ୍ବର S14 NEC ମାର୍କେଟ, କୋଇଲନଗର, ରାଉରକେଲା।
2: କଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲି ସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29 ସେକ୍ଟର 1 ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
0: ଶ୍ରୋତାବନ୍ଧୁ ଶୁଣିଛନ୍ତି ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ, କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ।

ସୁତମଦେବ ଭଜନ ସହ ଶେଷ ହେଲା ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ରାତି 8ରେ, ରାତି 9:15 ରେ ବିବିଧ ଭାରତୀ କାର୍ଯ୍ୟକ୍ରମ, ରାତି 10ଟାରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ, ରାତି 10:30 ନାଟକ ଅଖାଡ଼ୁଆ ମହାପାତ୍ର, ରଚନା ମିତ୍ରଭାନୁ ଶତପଥୀ, ପ୍ରଯୋଜନା ରମାପଦାନନ୍ଦ, ସହଯୋଗିତା କିଶୋର ମହାନ୍ତି। ଏଥିରେ ସତ୍ୟ ମଧ୍ୟ ଆମର ଚଳିତ ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:55ରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର 165ତମ ଭାଗ ସକାଳ 6:35ରେ। 7:50ରେ କାର୍ଯ୍ୟକ୍ରମ ବିକାଶ ଧାରା, ଏଥିରେ ବିଷୟ ରହିଛି ଜୈବ ବିବିଧତା ଏବଂ ମାନବ ସମାଜ ଉପରେ ଏହାର ପ୍ରଭାବ। ଏ ସମ୍ପର୍କରେ ଶୁଣିବେ ଅର୍ଚ୍ଚନା ପାଇକରାଙ୍କ ସହ ଆଲୋଚନା। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ସକାଳ 8:30ରେ କଣ୍ଠଶିଳ୍ପୀ ସୁବୀର କୁମାର ଦାସ।

ପ୍ରାର ଗୀତ ସକାଳ 8:45 ଏଥିରେ ଶୁଣିବେ ଓରାନ୍ ଗୀତ ପରମ ଶୁଣିପାରୁଛନ୍ତି ପିଟର ରେଖା ଏବଂ ସାଥୀ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 9:00 ଅପରାହ୍ନ 5:00 ପର୍ଯ୍ୟନ୍ତ ଇତିମଧ୍ୟରେ ପୂର୍ବାହ୍ନ 10:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ମଧ୍ୟାହ୍ନ 12:00 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର କାଲି ଶୁଣିବେ 1290 ଭାଗ।

ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5ଟାରେ 5:20ରେ ଶ୍ରୀମଦ୍ ଭାଗବତ କାଲି ସୋମବାର 402ତମ ଭାଗ ନାରୀମୂଳ କାର୍ଯ୍ୟକ୍ରମ ସନ୍ଧ୍ୟା 5:30ରେ ଏଥିରେ ଏ ବିଷୟ ରହିଛି ମୁଦ୍ରା ଯୋଜନାର ବିଶେଷତ୍ୱ ଏ ସମ୍ପର୍କରେ ଶୁଣିବେ ତୃପ୍ତିମୟୀ ଦେବେଦୀଙ୍କ ସହ ଆଲୋଚନା ସନ୍ଧ୍ୟା 6:10ରେ ଶୁଣିବେ ଛାନ୍ଦ 6:30ରେ କେତୋଟି ଓଡ଼ିଆ ଆଲବମ୍ ଗୀତ

ଜିଲ୍ଲା ହାଲଚାଲ ରାତି 7:25 କାଲି ରହିଛି ବରଗଡ଼ ଜିଲ୍ଲା ସମ୍ପର୍କରେ କ୍ଷେତ କୁମାର କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ବିଷୟ ରହିଛି ଲାଭଜନକ ଲଙ୍କା ଚାଷ ଏ ସମ୍ପର୍କରେ ଶୁଣିବେ ରବିବାରି ବାଡ଼ାଙ୍କ ସହ ସାକ୍ଷାତକାର ଶିବସଙ୍ଗୀତ କାର୍ଯ୍ୟକ୍ରମ ରାତି 8:00 ରାତି 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ ଗୀତ ଗଜଲ କାର୍ଯ୍ୟକ୍ରମ ଶୁଣିବେ ରାତି 10:00 କଣ୍ଠଶିଳ୍ପୀ ହରିହରନ୍ ପରେ 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କାଲି ରହିଛି ବିଜେ ଯୋଗଙ୍କ ବାଇଲିନ୍ ବାଦନ ଏଥିଲା ସତ ମଧ୍ୟ ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ରାଉରକେଲା।

ଶ୍ରୋତାବନ୍ଧୁ ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ସୁରେଶ କୁମାର ସେଠୀଙ୍କ କଣ୍ଠରେ, ରଚନା ରବୀନ୍ଦ୍ରନାଥ ଦାସ।

ଏକଦମ ସହ ଶେଷ ହେଲା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଙ୍ଗ, ଉପସ୍ଥାପନା ବିଶ୍ୱଭାରତୀ ମିଶ୍ର। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଆଜି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, 207 ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 2402 ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ 14 ପ୍ରକଳ୍ପ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଏହା ମାଧ୍ୟମରେ ଆହୁରି 1331 ଗ୍ରାମ ଉପକୃତ ହେବେ। 2024 ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦୂର କରିବା ପାଇଁ 37,876 ନଳକୂପକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳସଙ୍କଟ ପ୍ରବଣ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ 629 ଟ୍ୟାଙ୍କର ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
1: ଆମର ଜୁନ୍ ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି। 35 ପ୍ରୋଜେକ୍ଟ ଆମେ ସେପ୍ଟେମ୍ବର ଲାଷ୍ଟ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିବୁ। ଆମେ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ 207 ମେଗା ପ୍ରୋଜେକ୍ଟରୁ 82 ମେଗା ପ୍ରୋଜେକ୍ଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ପ୍ରତ୍ୟେକ ଗାଁ ପ୍ରତ୍ୟେକ ଘରକୁ ପାଣି ଯିବାର ବ୍ୟବସ୍ଥା ଭିତରେ ଆମେ ସେପ୍ଟେମ୍ବର ସୁଦ୍ଧା 82 ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବୁ। ମେଗା ପ୍ରୋଜେକ୍ଟ ଅଛି, ସେ ଭିତରୁ ଆମେ 3,210 ଗାଁକୁ ଆମେ ପାଣି ଦେଉଛୁ।
0: ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟପାଳ ଯୁବପିଢ଼ିଙ୍କ ମଧ୍ୟରେ ନିଃସ୍ୱାର୍ଥପର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ପିଲାଙ୍କ ମଧ୍ୟରେ ଦୟା, ନମ୍ରତା, ଶୃଙ୍ଖଳା ଓ ସହାନୁଭୂତି ଭଳି ମୂଲ୍ୟବୋଧକୁ ଜାଗ୍ରତ କରାଇବା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଏବଂ କରୁଣାପୂର୍ଣ୍ଣ ନାଗରିକ ଗଠନ କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ରାଜ୍ୟପାଳ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ସମସ୍ତ ପାର୍କିଂ ସମସ୍ୟା ଦୂର ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରଥଯାତ୍ରା ପରେ ସହରରେ ବହୁସ୍ତରୀୟ କାର୍ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିରେ 3,000 ଅଧିକ ଗାଡ଼ି ରହିବା ଭଳି ସୁବିଧା ରହିବ। ଜଗନ୍ନାଥ ବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ତଥା ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚଳିତ ଥର ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଅତିରିକ୍ତ 8 ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହ ରଥଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଦଳ ନିୟୋଜିତ ପାଇଁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଭିଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ CCTV କ୍ୟାମେରା ସ୍ଥାପନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସମୁଦ୍ରକୂଳ ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବାହୁଡ଼ା ଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରି ବିଜୟ ନୀତି ସମ୍ପନ୍ନ ହେବ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3 ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କୋର୍ଟର ଆୟୋଜନ କରାଯିବ। ବିଡିଏ ଓ ବିଏମ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୋଧରେ ଆସିଥିବା ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଏହି କ୍ୟାମ୍ପ କୋର୍ଟର ଆୟୋଜନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲା ସଦର ତହସିଲ ନରଣପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23 କୋଟି 48 ଲକ୍ଷ ଟଙ୍କା ବ୍ୟୟରେ 82 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ 2 କୋଟି 77 ଲକ୍ଷ ଟଙ୍କାର 12 ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ବ୍ରଜରାଜନଗରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ନୂତନ ପ୍ରକଳ୍ପ ଦ୍ୱାରା ସହରର ଭିତ୍ତିଭୂମି ସୁଦୃଢ଼ ହେବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଶ୍ରଦ୍ଧାଳୁମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଚଳିତ ମାସରେ 9 ଦିନ ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯାଉଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶହୀଦ ସ୍ମୃତିପୀଠ କୋହଡ଼ିଠାରେ ଆଜି 96ତମ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଲବଣ ସତ୍ୟାଗ୍ରହର ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ କୋହଡ଼ିର ଅବଦାନ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଇତିହାସ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ କିଶୋରୀ ଓ କିଶୋରମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଆଦି କ୍ଷେତ୍ରରେ ସମାନ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ 360 ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ବାଲ୍ୟବିବାହ ସମ୍ପର୍କରେ ସୂଚନା ଦିଆଯାଇପାରିବ। ଆସନ୍ତା 15 ଦିନ ମଧ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ ସମସ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କ ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଶ୍ରୀ ରମେୟା ରୁଷରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ 17 ତାରିଖରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର୍ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସହ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାଧାନ, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ କୋରକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଜାରି ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ବିଷୟ ଆତଙ୍କବାଦ ନିରୋଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ପରିବର୍ତ୍ତିତ ଆତଙ୍କବାଦ କାର୍ଯ୍ୟକଳାପ ନେଇ ସୃଷ୍ଟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଭାରତ ସ୍ୱତନ୍ତ୍ର ସଫଳ ରଣନୀତି ଆପଣେଇ ପାରିଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ହେଉଥିବା କ୍ଷତି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଦେଶର ଯୁବବର୍ଗଙ୍କୁ ଆତଙ୍କବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1991 ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ନିରୋଧୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଭାରତ ବିଭିନ୍ନ ସମୟରେ ପଡ଼ୋଶୀ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଆହ୍ୱାନର ଶିକାର ହୋଇଛି। ପରିବର୍ତ୍ତିତ ସମୟ ସହ ତାଳ ଦେଇ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସିଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଭାରତ ସର୍ବଦା ନିନ୍ଦା କରିଆସିଛି। ଏଭଳି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ସମର୍ଥନ ପ୍ରଦାନ କରିବା ସହ ସେହି ନୀତି ଆପଣାଇବାକୁ ପ୍ରୟାସ ଜାରି ରଖିଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ କେବେ ହେଲେ ସମାଧାନର ମାର୍ଗ ନୁହେଁ ବୋଲି ଭାରତ ସର୍ବଦା ପ୍ରତିପାଦନ କରିଆସିଛି। ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆତଙ୍କବାଦ ନିରୋଧୀ ରଣନୀତି ପ୍ରହାରକୁ କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସମାଜରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ସହିତ ଶାନ୍ତି, ସ୍ଥିରତା ଏବଂ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଏବଂ ସଂସ୍ଥା ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର, ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ପ୍ରହାର ଅଧୀନରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ମୁକାବିଲା କରିବା ଲକ୍ଷ୍ୟ ନେଇ ସରକାର ଏକ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରୁଛନ୍ତି। ସଂଗୃହୀତ ଗୁପ୍ତ ତଥ୍ୟ ଆଧାରରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତ୍ୱରିତ ପ୍ରତିକ୍ରିୟା ସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ଏହା ଉପରେ କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସୁରକ୍ଷା ବାହିନୀର ସମ୍ମିଳିତ ଉଦ୍ୟମରେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଆତଙ୍କବାଦ ବିପଦ ଦୃଷ୍ଟିକୋଣ ଆଧାରରେ ଦୁର୍ବଳ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସୃଷ୍ଟି କରାଯାଇଛି। ସେମାନଙ୍କୁ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ବାହିନୀ ଦ୍ୱାରା ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଆତଙ୍କବାଦ କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ମାଧ୍ୟମରେ ଦକ୍ଷତା ଓ ବିକାଶ ପାଇଁ ତାଲିମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିସହ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୂତନ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ନିୟମିତ ଭାବେ ପ୍ରଦାନ କରାଯାଉଛି। ତାଲିମ ଓ ଭିତ୍ତିଭୂମି ବିକାଶ ପାଇଁ ଆଧୁନିକୀକରଣର ପ୍ରୟାସ ଜାରି ରହିଛି। ବହୁପକ୍ଷୀୟ ସଂସ୍ଥା ମାଧ୍ୟମରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇପାରୁଛି। ଦେଶରେ ପ୍ରଚଳିତ ଆତଙ୍କବାଦ ନିରୋଧ ଆଇନ ତଥା ଅନ୍ୟାନ୍ୟ ଆଇନଗୁଡ଼ିକୁ ମାନବାଧିକାରକୁ ଗୁରୁତ୍ୱ ପ୍ରଦାନ କରିଆସୁଛି। ଆଇନ ଅନୁପାଳନ ସହିତ ଆତଙ୍କବାଦ ବିରୋଧରେ ଭାରତ ସମନ୍ୱିତ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି, ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ହେବା ସହିତ ଦେଶବାସୀଙ୍କର ମୌଳିକ ଅଧିକାର ସୁରକ୍ଷିତ ହୋଇପାରୁଛି। ଅନ୍ୟପକ୍ଷରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ଆଇନ ପ୍ରବର୍ତ୍ତନକାରୀ ପ୍ରତିଷ୍ଠାନଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାହତ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆଇନଗତ ସହାୟତା ତଥା ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିଛି। ସରକାରୀ ଓ ଘରୋଇ ଭାଗିଦାରିତାରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର ଓ ପୁନଃ ପ୍ରକ୍ରିୟାକରଣ କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ପ୍ରହାର ଅଭିଯାନ ଅଧୀନରେ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଉଛି। ଭବିଷ୍ୟତର ଆତଙ୍କବାଦ ବିପଦକୁ ହ୍ରାସ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ଏବଂ ଘରୋଇ ଉଦ୍ୟୋଗ ସହଭାଗିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତୁ ଆତଙ୍କବାଦ ବିରୋଧରେ ଏକତ୍ର ହେବା ଏବଂ ବିଶ୍ୱକୁ ଆତଙ୍କବାଦ ମୁକ୍ତ ସ୍ଥାନ ଭାବେ ଗଢ଼ି ତୋଳିବା।
2: ଆଜିର ପ୍ରସଙ୍ଗରେ ଶୁଣିଲେ ଆତଙ୍କବାଦ ନିରୋଧ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟବ୍ରତ ବେହୁରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର ଶ୍ରୋତା ବନ୍ଧୁ, ରାତି 7 ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ।

ରାଜ୍ୟପାଲ ଏଇଟା କହିଛନ୍। ଭାରତ ସ୍କାଉଟ୍ ଆଉ ଗାଇଡ୍ ଅଭିଯାନକେ ପ୍ରଶଂସା କରିକରି ରାଜ୍ୟପାଲ କହିଛନ୍, ଇଟା ଯୁବପିଢ଼ିଙ୍କର ଭିତରେ ପର୍ଯ୍ୟାୟ ପରିଚାଳନା କ୍ଷମତାକେ ବଢ଼ାବାର ଦିଗେ ଉଲ୍ଲେଖନୀୟ ଭୂମିକା ନେଇ ଆସୁଛି। ଏହି ସମାରୋହରେ ରାଜ୍ୟ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷମାନଙ୍କୁ ଅଭିନନ୍ଦନ ଜଣାବାର ସହିତ ରାଜ୍ୟପାଳ ପ୍ରଶଂସା କରିଛନ୍। ଏହି ଅବସରରେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତ ସ୍କାଉଟ୍ ଆଉ ଗାଇଡ୍ର ଓଡ଼ିଶା ରାଜ୍ୟ ମୁଖ୍ୟ ଆୟୁକ୍ତ କାଳୀପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏଥି ଭାରତ ସ୍କାଉଟ୍ ଆଉ ଗାଇଡ୍ର ଭିନ୍ ଭିନ୍ ବର୍ଗ ଥି ଭଲ୍ ପ୍ରଦର୍ଶନ କରିଥିବାର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା 2026 ଲାଗି ପରୀକ୍ଷା କେନ୍ଦ୍ରମାନଙ୍କେ ଭିଡ଼ କମ୍ କରବାର୍କେ କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ଭୁବନେଶ୍ୱର, କାନପୁର ଆଉ ମିରଟଠାନେ 3 ନୂଆ ପରୀକ୍ଷା କେନ୍ଦ୍ର ସ୍ଥାପନା କରିଛି। UPSC ସୂଚନା ଅନୁସାରେ ପାଖାପାଖି 23,000 ପରୀକ୍ଷାର୍ଥୀ ଏ ନୂଆ କେନ୍ଦ୍ରମାନଙ୍କ ଲାଗି ଆବେଦନ କରିଛନ୍। ସର୍ବଭାରତୀୟ ସ୍ତରଥି ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83 ବଢ଼ିଛି। UPSC ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍, ପରୀକ୍ଷା ପ୍ରକ୍ରିୟାକେ ଅତକା ପରୀକ୍ଷାର୍ଥୀ ଅନୁକୂଳ, ସୁଗମ ଆଉ ଦକ୍ଷ କରବାରଟା ଇ ଆୟୋଗଙ୍କର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଜୁଲାଇ 16 ତାରିଖ ହେବାର୍କେ ଥିବାର ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା 2026କେ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ଭାବେ କରବା ଲାଗି କଟକ ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଦେବସ୍ନାନ ପୁନି ଦିନୁ ନୀଳାଦ୍ରି ବିଜେତକ ସବୁ ନୀତିକାନ୍ତି ଲାଗି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯିବା, ରଥଯାତ୍ରାଥି ଭକ୍ତମାନଙ୍କର ସୁରକ୍ଷା ଆଉ ଭିଡ଼ ନିୟନ୍ତ୍ରଣ ଲାଗି ନୂଆ ପଦକ୍ଷେପ ଗ୍ରହଣ କରାଯିବାର୍କେ ଯୋଜନା କରାଯାଇଛି। ଏଥିଲାଗି ସାରା ସହରନ 8 ଅତିରିକ୍ତ ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି। ଇତାର ଛଡ଼ା ସହରର ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ଜାଗାମାନଙ୍କେ ଅତିରିକ୍ତ CCTV କ୍ୟାମେରା ଭି ଲଗାଯାଇଛି। ପୁରୀ ସହରନ ଅପରାଧ ନିୟନ୍ତ୍ରଣ ଲାଗି ସବୁ ଥାନା ଇଲାକାନ ସ୍ୱତନ୍ତ୍ର ଡ୍ରାଇଭ୍ ଚାଲୁ କରାଯିବା। ହୋଟେଲ ଆଉ ଲଜ୍ମାନଙ୍କେ ନିୟମିତ ଭାବେ ଯାଞ୍ଚ କରବାର୍କେ ଶ୍ରୀ ଖୁରାନିଆ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ମନ୍ଦିର ପାଶେ ରକ୍ଷକ ଯାନ ମୁତୟନ, K9 ସ୍କ୍ୱାଡ୍ ନିୟୋଜନ, NSG ତାଲିମପ୍ରାପ୍ତ, SOG ଟିମ୍ ମୁତୟନ ବାଗିର ଖାସ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାର୍କେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହର ବିକାଶକେ ତୁର୍ତ୍ତି କରବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଗୋଟିଏ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍। ପାଖାପାଖି 40 କୋଟିରୁ ଅତକା ଟଙ୍କା ଖର୍ଚ୍ଚା ଥି ବ୍ରଜରାଜନଗର କଲେଜ ପାଖେ ଇ ବସ୍ଷ୍ଟାଣ୍ଡ ତିଆରି ହେବା, ଲୋକମାନଙ୍କର ଯୋଗାଯୋଗ ଆଉ ଯାଆସ ବ୍ୟବସ୍ଥାକେ ବରକସ କରବା ଲାଗି ରାଜ୍ୟ ସରକାର ସବୁ ପାଣ୍ଠି ଯୋଗାଇଦେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଇତାର ସହିତ 23 କୋଟି ଟଙ୍କା ଖର୍ଚ୍ଚା ଥି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଆଉ ଗ୍ରାମାଞ୍ଚଳନ ତିଆରି ହୋଇଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ବିଲ୍ ମନ୍ତ୍ରୀ ଉଦ୍ଘାଟନ କରିଛନ୍। ରାଜ୍ୟ ନାଗରିକମାନଙ୍କର ସୁରକ୍ଷାକେ ନଜରଥି ରଖିକରି କମିଶନରେଟ୍ ପୁଲିସ ତରଫୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମିଆଥି ଆପ୍ଥି ଥିବାର ଗୋଟିଏ ବଟନ୍ ଦବାଲେ ସାଙ୍ଗେ ସାଙ୍ଗ ସାହାଯ୍ୟ ମିଳିପାରବା ବୋଲି କମିଶନରେଟ୍ ପୁଲିସ ତରଫୁ କୁହାଯାଇଛି। ଆଘନୁ ଥିବାର ମୋ ସାଥୀ ଆପ୍କେ ଅପଗ୍ରେଡ୍ କରାଯାଇକରି ନୂଆ ଆପ୍ ବିକଶିତ କରାଯାଇଛି। ରାଜ୍ୟର ସବୁ ଗାଁକେ 2027 ମାର୍ଚ୍ଚ ତକ୍ ପାଇପ୍ ଥି ପିଇବାର ପାଇଁ ପହଞ୍ଚାଇବା ଲାଗି ସରକାର ପ୍ରତିବଦ୍ଧ ଆନ୍ ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତୀ ରବି ନାରାୟଣ ନାୟକ କହିଛନ୍। ଏପତକ 207 ମେଗା ପାଇପ୍ ଜଳ ପ୍ରକଳ୍ପ ଭିତରୁ 3 ପୁରା ହୋଇକରି 2402 ଗାଁକେ ପାଇନ୍ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। ଆଉ 14 ପ୍ରକଳ୍ପ ମେ ମାସ ତକ୍ ଶେଷ ହେବା, ଯେନ୍ଟା 131 ଗାଁକେ ପାଇନ୍ ଯୋଗାବା। 35 ପ୍ରକଳ୍ପର ଅଧା କାମ ସରିକରି 3210 ଗାଁକେ

ପାଣିର ସୁବିଧା ମିଳିପାରୁଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଏହାଦେ ତକ 1852 ଏକକ ଗ୍ରାମ୍ୟ ଯୋଜନା 6369ଟା ସୋଲାର ପ୍ରକଳ୍ପ କାମ ଶେଷ ହେଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଯୁକ୍ତି ବିଦ୍ୟା ଆଉ ପରିବେଶ ସଂରକ୍ଷଣ ଦିଗେ ଗୋଟିଏ ବଡ଼ ପଦକ୍ଷେପ ହିସାବରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ NHAI ତରଫୁ ସମ୍ବଲପୁର ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲା ଭିତରେ ରାଜ୍ୟର ପହିଲା ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ତରଫୁ ସୂଚନା ଦିଆଯାଇଛି। ପରାଗ ସଂରକ୍ଷଣ, ଜୈବ ବିବିଧତା ବଢ଼ାବାର, ଚାଷର ଉତ୍ପାଦନଶୀଳତାକେ ମଜବୁତ କରବାର ଆଉ ସବୁଜ କରିଡର ଗଢ଼ବାର ଲାଗି ଜାତୀୟ ରାଜପଥ 53, 55 ଆଉ 16 ପାଖାପାଖି 20,000 ଦେଶୀ ଫୁଲଗଛ ଲଗାବାର ଲାଗି ପଦକ୍ଷେପ ନିଆଯାଇଛି। ରୁଷିଆର ମସ୍କୋନ ଡ୍ରୋନ୍ ଆକ୍ରମଣଟି ଜୀବନ ହରାଇଥିବାର ଓଡ଼ିଆ ଯୁବକ ଏ ରମୟାଙ୍କର ପାର୍ଥିବ ଶରୀରକେ ଆଜି ଓଡ଼ିଶା ଅଣାଯାଇଛି। ଭାରତ ସରକାର ଆଉ ରାଜ୍ୟ ସରକାରଙ୍କର ମିଳିତ ସହଯୋଗଥି ଏ ରମୟାଙ୍କର ପାର୍ଥିବ ଶରୀର ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ଋତୁରୁ ତାଙ୍କର ଜନ୍ମ ଜାଗା ଗଞ୍ଜାମ ଜିଲ୍ଲା ମାଧବନ୍ଧକେ ନିଆଯାଉଛି। ଇନ ଜନେଇ ଦିଆଯାଇପାରେ ଯେ ପଶ୍ଚିମ ଏସିଆନ ଚାଲିଥିବା ଯୁଦ୍ଧ ପରିସ୍ଥିତି ଥି ଗଲା 17 ତାରିଖ ଦିନ ଡ୍ରୋନ୍ ଆକ୍ରମଣଟି ଏ ରମୟାଙ୍କର ଜୀବନ ଯାଇଥିଲା। ଇବୋଲା ପ୍ରଭାବିତ ଦେଶମାନଙ୍କୁ ଯାଆସ କରୁଥିବା ଯାତ୍ରୀମାନଙ୍କ ଲାଗି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଆଉ ଦକ୍ଷିଣ ସୁଦାନ ବାଗିର ଐତକା ପ୍ରଭାବିତ ଇଲାକାମାନଙ୍କରୁ ଯାଆସ କରୁଥିବା ଯାତ୍ରୀମାନଙ୍କର କ୍ଷେତ୍ରଟି ତାହାକେ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛି। ଜ୍ୱର, ମୁଡ଼ବଥା, ମାଂସପେଶୀ ଦରଜ, ରକ୍ତସ୍ରାବ କି ବାନ୍ତି ବାଗିର ଲକ୍ଷଣ ଦେଖାଦେଉଥିବା ଯାତ୍ରୀମାନଙ୍କୁ ସାଙ୍ଗେ ସାଙ୍ଗେ ଡାକ୍ତରୀ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କି ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କି ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶଟି ଆସୁଥିବା ଯାତ୍ରୀମାନଙ୍କୁ ବିଦେଶ ଯିବାର ଅନୁମତି ମିଳିବାର ଆଗରୁ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାରକେ କୁହାଯାଇଛି। ଫିରବାର 21 ଦିନ ଭିତରେ ଏସବୁ ଲକ୍ଷଣ ଦେଖାଦେଉଥିବା ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତର ସେବା ଦେବାରକେ ଜୋର ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର କୁପରିଣାମ ଆଉ ଇ ବାବଦେ ଲୋକଙ୍କୁ ସଚେତନ କରିବାର ଉଦ୍ଦେଶ୍ୟ ଆଜି ଦେଶେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁଆନ ପିଢ଼ିଙ୍କୁ ଆତଙ୍କବାଦ ଆଉ ହିଂସା ନୁ ଦୂରେଇ ରଖବାର ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଆଏ। ସାମାଜିକ ସଦ୍ଭାବନାକେ ତହକାବାର ଆଉ ହିଂସା ବିରୋଧୀ ହେଇଥିବାର ଲଢ଼େଇଥି ଜୀବନ ଦେଇଥିବାର ଲୋକର ତ୍ୟାଗକେ ସୁର୍ତା କରିବା ଲାଗି ଫି ବଛର May 21 ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଏସି। 1991 May 21 ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜ ଦିବସଟି ଦେଶବାସୀ ତାଙ୍କୁ ସୁରତା କରିକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମାନବ ସମାଜଟି ଚାହାର ସାଂସ୍କୃତିକ ଐତିହ୍ୟ ଓ ସ୍ୱାସ୍ଥ୍ୟ ଲାଗି ରହିଥିବାର ସୁଫଲ ଆଉ ଇ କ୍ଷେତ୍ରଟି ଆର୍ଥିକ ପ୍ରୋତ୍ସାହନ ବାବଦେ ସଚେତନତା ସୃଷ୍ଟି କରିବାର ଲାଗି ଆଜି ସାରା ପୃଥିବୀନ ଅନ୍ତର୍ଜାତୀୟ ଚାହା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫୁ ଏହି ଦିବସ ଫି ବଛର May 21 ପାଳନ କରାଯାଇ ଆସୁଛି। ଚଳିତ ବଛର ଏହି ଦିବସର ବାର୍ତ୍ତା ହେଉଛି ଚାହାର ନିରନ୍ତରତାକେ ବଜାୟ ରଖବାର ସହିତ ସମାଜକେ ସମର୍ଥନ। ବୌଦ୍ଧ ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟନ ଫାଇଲ ଆଉ ଡାକ ପ୍ରକ୍ରିୟାକେ ଐତକା ତୁର୍ଥୀ ସ୍ୱଚ୍ଛ ଆଉ ବ୍ୟବସ୍ଥିତ କରବାର ଲାଗି ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଓସ୍ୱାସର ସଫଳ କାର୍ଯ୍ୟାନ୍ୱୟନକେ ନେଇକରି ଆଭାସୀ ଜରିଏ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୌଦ୍ଧ ଜିଲ୍ଲାର 79 ସରକାରୀ କାର୍ଯ୍ୟାଳୟନ ଓସ୍ୱାସକେ ବ୍ୟବସ୍ଥିତ କରାଯାଇଛି। ଭାରତ ନ୍ୟୁଜିଲାଣ୍ଡ ଖେଲ ସମ୍ପର୍କର 100 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାନୁ 2 ଦିନିଆ ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଲ ହୋଇଛି। ଇ ବାବଦେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍, ଭାରତ ନ୍ୟୁଜିଲାଣ୍ଡ ଖେଲ ସହଯୋଗର 100 ବର୍ଷର ପୂର୍ତ୍ତି ପାଳନ ସମୟଥି ଏନ୍ତା ସହଭାଗିତା ବଡ଼ ଭୂମିକା ନିଭାଉଛି। ଇତାକେ ସଫଲ କରିବା ଲାଗି ଦୁଇ ଦେଶର ଚେଷ୍ଟାକେ ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ପ୍ରଶଂସା କରିଛନ୍। ପାଣିପାଗ ରାଜ୍ୟ ଆଇବା ରହିବାର ତକ ଗ୍ରୀଷ୍ମ ଲହରୀ ଜାରି ରହିବା। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ଜବର ଗରମ ଆଉ ଗୁଳୁଗୁଳି ଲାଗି ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫ ସବୁ ଜିଲ୍ଲା ପ୍ରଶାସନ ଆଉ ବିଭାଗକେ ସତର୍କତାମୂଳକ ପଦକ୍ଷେପ ନେବାରକେ କୁହାଯାଇଛି। ଆଇବା 25 ତାରିଖ ତକ ରାଜ୍ୟର କେତେଟା ଜିଲ୍ଲାକେ ହିଟ୍ ୱେଭ୍ ଲାଗି ପାଣିପାଗ ବିଭାଗ ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେର ଗାଏ, ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ କହିଲେ ରାଜ୍ୟପାଳ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଦେଲେ ଯୋଗ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାଟି ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ସମ୍ବଲପୁର, ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆରି ହେବା ମହୁମାଛି କରିଡର।
ଆଉ ରାଜ୍ୟ ଜାରି ରହିଛେ ଖରାର ପ୍ରକୋପ। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ହେଉଛେ ଅପରବଲ ଗରମ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ବିଶ୍ୱରେ ଶୀର୍ଷସ୍ଥାନକୁ ଉନ୍ନୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି AMCHMର ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଜାପାନକୁ ପଛରେ ପକାଇ ଭାରତ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି। ଆମେରିକା 79,00,000 କୋଟି ଟଙ୍କାର ଶିଳ୍ପ କ୍ଷେତ୍ର ସହିତ ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାବେଳେ 39,00,000 କୋଟି ଟଙ୍କା ସହ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ଏବେ 22,00,000 କୋଟି ଟଙ୍କାରେ ପହଞ୍ଚିଛି। ଏ କ୍ଷେତ୍ରରେ ବାର୍ଷିକ ଶିଳ୍ପ ଅଭିବୃଦ୍ଧି 30-40% ରହିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନ, ଇଥାନଲ, ମିଥାନଲ, ବାୟୋଡିଜେଲ, LNG, ବୈଦ୍ୟୁତିକ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଦ୍ୱିପାକ୍ଷିକ ନିବେଶ ଏବଂ ଭାରତ ସହ ବ୍ୟବସାୟ ଓ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସାଇପ୍ରସ୍ ଆଗ୍ରହୀ ବୋଲି ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋରିଡାସ୍ କହିଛନ୍ତି। ମୁମ୍ବାଇଠାରେ ଆଜି ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଗସ୍ତ ଅବସରରେ ପାରମ୍ପରିକ ଘଣ୍ଟି ବଜାଇବା ସମାରୋହରେ ସେ ଅଂଶଗ୍ରହଣ କରିଥିଲେ। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ଭାରତ, ୟୁରୋପ ଏବଂ ପୂର୍ବ ମଧ୍ୟମ ସାଗର ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ସାଇପ୍ରସ୍ ଏକ ପ୍ରାକୃତିକ ପ୍ରବେଶ ପଥ ଭାବେ କାର୍ଯ୍ୟ କରୁଛି। ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାକୁ ନବସୃଜନ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି ନିକୋସ୍ କହିଛନ୍ତି। ବର୍ତ୍ତମାନର ସମୟ ନିବେଶ, ପୁଞ୍ଜିବଜାର ସହଯୋଗ ଏବଂ ଆର୍ଥିକ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରୁଛି। ଭାରତର ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଭଳି ପ୍ରତିଷ୍ଠାନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମରେ ଏକ ମାର୍ଗ ଭାବେ କାର୍ଯ୍ୟ କରୁଛି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ଏହାପରେ ରାଷ୍ଟ୍ରପତି ନିକୋସ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିକଟରେ ଟ୍ରେନ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡ ଘଟଣାରେ ଅସାମାଜିକ ବ୍ୟକ୍ତିଙ୍କର ସମ୍ପୃକ୍ତି ସ୍ୱଷ୍ଟ ହୋଇଛି। ତେବେ ଏଭଳି ଘଟଣାକୁ ଗୁରୁତର ସହ ଗ୍ରହଣ କରାଯିବା ସହିତ ରେଳ ସୁରକ୍ଷା ବଳ ମାଧ୍ୟମରେ ଅଧିକ ତଦନ୍ତ ଜାରି ରହିଛି। କ୍ଷେତ୍ରୀୟ ସ୍ତରରେ ସୁରକ୍ଷା ସମ୍ପର୍କିତ ପ୍ରାକ୍ ତଥ୍ୟ ସଂଗ୍ରହକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା, ରେଳ ଯୋଗାଯୋଗ କ୍ଷେତ୍ରକୁ CCTV ଅଧୀନରେ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ନୂଆଦିଲ୍ଲୀରେ ଆସନ୍ତା 28-31 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଆଫ୍ରିକାର କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଏବଂ ସଂଘ କମିଶନଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ସୀମାପାର ଆତଙ୍କବାଦ ସମେତ ସବୁ ପ୍ରକାର ଆତଙ୍କବାଦର ମୁକାବିଲା ପାଇଁ ଭାରତ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ 11th ବାର୍ଷିକ ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟଗୋଷ୍ଠୀ ବୈଠକରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ଭାଗ ସଚିବ ସିବି ଜର୍ଜ ଏହା କହିଛନ୍ତି, ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏଥିପାଇଁ ଦାୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ ଏବଂ ସେମାନଙ୍କ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାରକୁ ରୋକିବା ପାଇଁ ଦୃଢ଼ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ଜର୍ଜ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ, ସମାବେଶୀ ଏବଂ ଫଳାଫଳ ଆଧାରିତ କରିବାକୁ ଶ୍ରୀ ଜର୍ଜ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାୟନକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସମସ୍ତ ମଦ୍ରାସା ପ୍ରତି ଏହି ନିୟମାବଳୀ ଲାଗୁ ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ସ୍ୱଷ୍ଟ କରିଛି। ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା ସମୟରେ ସମାନତା ଆଣିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଏବଂ ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ବୋର୍ଡକୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ପଶ୍ଚିମବଙ୍ଗ ସରକାର ଜାରି କରିଥିଲେ। ଇତିମଧ୍ୟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971ରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ସଂଶୋଧିତ ହେବାକୁ ଥିବା ନିୟମରେ ବନ୍ଦେ ମାତରମ୍ ଗାୟନରେ ବାଧା ସୃଷ୍ଟିକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବାକୁ ପ୍ରସ୍ତାବ ରହିଛି। ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ଅନ୍ତର୍ଗତ ଭୱାଲି ଅଞ୍ଚଳର ସାନାଟୋରିୟମ୍ ରତିଘାଟ ବାଇପାସ୍ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି, ସେଥିରେ 2 ଜଣ ମହିଳା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଧୈଲା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଘାଟିରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ନେପାଳ ପଟୁ 274 ଜଣ ପର୍ବତାରୋହୀ ଗୋଟିଏ ଦିନରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେଥିରେ 3 ଜଣ ଭାରତୀୟ ଅନ୍ତର୍ଭୁକ୍ତ, ସେମାନେ ହେଉଛନ୍ତି ତୁଳସୀ ରେଡ୍ଡି ପାଲନପୁଲରି, ସନ୍ଦୀପ ଆରେ ଏବଂ ଅଜୟ ପାଲ ସିଂହ ଧାଲିୱାଲ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନେରୀଗୁଡ଼ିକରେ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାର କହିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସୂଚନା ପ୍ରଦାନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଦେଶରେ ପେଟ୍ରୋଲ, ଡିଜେଲ, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରହିଛି। ସେ କହିଛନ୍ତି ଗତ 3 ଦିନ ମଧ୍ୟରେ 1,34,00,000 ଘରୋଇ ଏଲ୍ପିଜି ବିତରଣ କରାଯାଇ ସାରିଲାଣି। ମାର୍ଚ୍ଚ ମାସ ପରଠାରୁ ଇତିମଧ୍ୟରେ 7.6 ଲକ୍ଷରୁ ଅଧିକ ପରିବାରକୁ ପିଏନ୍ଜି ସଂଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବ 4ର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ, ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବାଲେଶ୍ୱର ଜିଲ୍ଲାରେ ଓର୍ମାସ ଓ ମିଶନ ଶକ୍ତିର ସହଯୋଗରେ 3 ଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ ଏବଂ ଡିଜିଟାଲ ଇ କମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଓର୍ମାସର ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ କହିଛନ୍ତି,
2: 3 ଦିନିଆ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଉଛି ବାଲେଶ୍ୱର ଜିଲ୍ଲା ପରିଷଦ କନଫରେନ୍ସ ହଲ୍ରେ, ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବାଲେଶ୍ୱର ଜିଲ୍ଲାରୁ ଯେତିକି ମାଆମାନେ ଅଛନ୍ତି ସେମାନଙ୍କର କେମିତି ଦକ୍ଷତା ବିକାଶ ଠିକ୍ ଭାବରେ ହୋଇପାରିବ ଏବଂ ତା ସହିତ ମାର୍କେଟିଂର ଯେଉଁ ସେନ୍ସିଟାଇଜେସନ୍ରେ ତାଙ୍କର କେମିତି ବିକାଶ ହୋଇପାରିବ, ବୃଦ୍ଧି ହୋଇପାରିବ, ସେମାନେ କେମିତି ସଚେତନ ହୋଇପାରିବ, ତାଙ୍କର ପ୍ରଡ଼କ୍ଟ ଏବଂ ତାଙ୍କର ଯେଉଁ ଜିନିଷ ସେମାନେ ରୁରାଲ୍ ପ୍ରଡ଼କ୍ଟ ତିଆରି କରୁଛନ୍ତି ସେଇଟାକୁ କେମିତି ମାର୍କେଟରେ ଠିକ୍ ଭାବରେ ପ୍ୟାକେଜିଂ, ବ୍ରାଣ୍ଡିଂ, ସାର୍ଟିଫିକେସନ୍ କରିକି ଯେଉଁ ଅଛି ଯାହା ବି ପ୍ରୋଟୋକଲ୍ ଅଛି ବ୍ରାଣ୍ଡିଂର ସେମାନଙ୍କୁ ନେଇକି କେମିତି ମାର୍କେଟରୁ ତାକୁ ନେଇପାରିବ ତାହାର ତା'ର ଉନ୍ନତିକରଣ ପାଇଁ ଏଇ କାର୍ଯ୍ୟ କର୍ମଶାଳା ଅନୁଷ୍ଠିତ କରାଯାଉଛି।
1: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ। ଯୋଜନା ଅନୁସାରେ ଝିଅଙ୍କ ବୟସ 18-35 ବର୍ଷ ଓ ପୁଅଙ୍କ ବୟସ 21-35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 56 ଜଣ ବରକନ୍ୟା ଯୋଡ଼ି ଏ କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ 53 ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ 3 ଯୋଡ଼ି ମୁସଲିମ ସମ୍ପ୍ରଦାୟର ଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 2026 ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସୁଭଦ୍ରା ମା, ପଞ୍ଚାୟତ ସ୍ତରର ଲୋକପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀମାର୍ଗରୁ ଆଭାସୀ ଜରିଆରେ ସିଧା ପ୍ରସାରଣ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଂଶୁଘାତ, ସାପ କାମୁଡ଼ା ଏବଂ ବଜ୍ରପାତ ଉପରେ ସଚେତନତା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଲାଗି ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ବହୁମୁଖୀ ଭୂମିକା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଲୋକେ ତାଙ୍କ ବ୍ୟକ୍ତିଗତ ଓ ସାମୂହିକ ଭାବେ 152 ଅଭିଯୋଗ ଦାଖଲ କରିଥିଲେ। 11 ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ସେହିପରି ବାଲେଶ୍ୱରଠାରେ 167 ଅଭିଯୋଗ ମଧ୍ୟରୁ 13 ତତ୍କାଳ ଫଇସଲା କରାଯାଇଥିଲା। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନସ୍ଥ ଧାମରାସ୍ଥିତ ଏପିଜେ ଅବଦୁଲ କାଲାମ ଉତ୍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟନ୍ତ ଶକ୍ତିଶାଳୀ ଦୂରଗାମୀ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା DRDO ପକ୍ଷରୁ କରାଯାଇଥିବା ଏହି ପରୀକ୍ଷାରେ ଅଗ୍ନି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ବ୍ୟବସ୍ଥା ସହ ବହୁମୁଖୀ ଲକ୍ଷ୍ୟଭେଦ କରିବାର ଆବଶ୍ୟକତା ପୂରଣ କରିପାରିଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାତୃଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନାନା ପ୍ରକାର କାର୍ଯ୍ୟକ୍ରମ ଜରିଆରେ ମା'ମାନଙ୍କୁ ପୂଜା କରାଯିବା ସହିତ ସମାଜ ଗଠନରେ ମା'ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମନାଥ ସ୍ୱାଭିମାନ ପର୍ବ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୁଜରାତସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
3: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ଲାଉ ଓ କଖାରୁ ଚାଷ। ଏ ସମ୍ପର୍କରେ ଶୁଣିବା ନୂଆଗାଁ ବ୍ଲକ ଅନ୍ତର୍ଗତ ଲାଙ୍କୋଇ ଗ୍ରାମର ଚାଷୀ ଶୈଳା ମୁଣ୍ଡାରୀଙ୍କ ସହ ସାକ୍ଷାତକାର। ତେବେ କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ଏହି ବିରତି ପରେ।

0: জুহার সমারু দাদা, জুহার জুহার।
1: জুহার বিরসু, জুহার জুহার। আর আমার চাষী ভাই বহন মানক ভি
0: জুহার।
1: আর স্বাগত আমার কিষানবাণী কার্যক্রম ন।
0: হই হই, আর চাষী ভাই বহন মানে আমার এই কিষানবাণী কার্যক্রমটা কেন্দ্র কৃষি মন্ত্রণালয় ভারত সরকারঙ্ক তরফনু প্রসারণ করা যায়সি।
1: হয় হয় বিরসু।
0: হ্যাঁ দাদা,
1: বৈঠকে আরম্ভ করবার আগর চা টিকে পি দিলে ভাল লাগিছে দাগা।
0: ওহো, বলে ই কথা পড়িছে ইন
1: যে সিয়াড়ে বনা হেলা না কিনি।
0: হ্যাঁ দেপরে, আমার ই বহেন বনউছন।
1: দুই বহেন?
0: হই, গুরবারি আর শশিকা।
1: হয় গা, দেখো চা টিকে নে পিলে মন কেনতা বাই বাই বাই বাই লাগুতিছে নেই কে।
0: হই, যাহার অভ্যাস আছে তাকে যদি চা টিকে নেই দেব বলে সে তো তুমি যেটা নি কহিল তার মনটা কি তার মুড়টা
1: সিয়াড়ে ঘিচুতি
0: ঘিচুতিছি
1: হেলা জি। যে আর গোটে কথা গা, এই চাটা সিরজিনারু আছে দেখব পুরা কাহি সে বাপ অজা অমলরু আছে।
0: হই
1: নেই কে?
0: হুম হুম,
1: গাঁ গড়ারে তো আগে কালে খুরি খুরি চাহা পুতিলে নেই কে।
0: হই, খালি লাল চাটা।
1: হই,
0: ইহাদে ফ্যাশন হইগলা কইকরি লোক সে ঘুরস চা পিউছন।
1: আর কেতে প্রকার বি চাহা বালা ন কেন গ্রিন টি আর কা কা টি বি নেই কে।
0: হই,
1: আর কিছু চা তো এটা ঔষধি গুণ বি তার রহুছি।
0: হই হই,
1: আর কেতবেলে দেখবো আমি যেত থা খাস হইতিছি অদা হেলা কি আমি গোলমরিচ
0: কি তুলসী পতর
1: কি তেজপতর বি মিশাই করি এনতা করি করি বি আমি গোটে নূয়া প্রকার চা বনাইতিছু থা খাসি নে হওয়া বলি করি।
0: হই, আর যদি বি হইতি বলে কিছু মাত্রা সেটা ছাড়ি বিজিছি।
1: হয় তো, আর করোনা বেলে
0: নি কহ নি কহ, লোক তো কাঢ়া বনাই বনাই করে যেন পিছন পায়ন কম হে কাঢ়া বেশি পিয়া হয়েছে।
1: আর সেটা উষো বলে আমি কাম করিছি।
0: হুম, বলে আমার যেন দিহর রোগ প্রতিরোধক শক্তি সেটা তো বড়লা বলে ই করোনা কানা তার বুয়া বি পলে যাই থিবা ন।
1: হয়ে গা, এটা বনে সহায়তা হেলা নেই কে।
0: হই হই, তো যেন কথা পড়িছিল চার আগে আমার আই বুড়ি কহ কি অজা মানে খুরি খুরি চা পিউলে।
1: হয়, মুড়ি সঙ্গে।
0: হই, পায়ন ন চাপতি কে পকাই দেবে আউ তাকে ফুটাই দেবে।
1: হুম হুম,
0: কে গুড় পকাউছে চিনির ব্যবহার বহুত কম থিলা নেলে কে নুন পকাই গিরবি পিয়া হউতিলা।
1: হয় গা, আর ভল বি লাগুতিলা নেই কে।
0: হুম হুম,
1: আগে তো লোক এই চা পি করি বি অধা বেল তাকর পলে যাওতিলা।
0: হই,
1: বনে কর দিরা মুড়ি মুড়া মিশাই করে চা পি দেউতিলে।
0: হুম,
1: তাকর বেলে পলে যাওতিলা।
0: হই, তো ইজেন চাটা গা চাষ বি তো হউতিবা।
1: বিলকুল হউছে গা, আমার ভারত থি।
0: হই, অলগা দেশ বলে চাইনা রহেলা ই গ্রাথি চা চাষ করা হউছে।
1: আর আসাম তো আমার চা চাষর লাগে পুরা ফেমস হে নেই কে।
0: আর আমার রাজ্য ন কোরাপুট ন বি কিছু জায়গা ন চাষ করা হউছে চাটা।
1: হয় গা,
0: তো ই যেন চা দিবস যেন আজির কা আয় অন্তরাষ্ট্রীয় চা দিবস।
1: হয় হয়,
0: যেন চা ইন্ডস্ট্রি আছে কি যেন লোক মানে সেন কাম করুছন তাঙ্কর কেনতা উন্নতি হেই পারবা ই তার উদ্দেশ্য ইটা দিবসটাকে মনাবার লাগি।
1: বিলকুল বিলকুল। আর বিরসু।
0: হ্যাঁ দাদা,
1: আজির কা তো অন্তরাষ্ট্রীয় চা দিবস হে। তো আমার ভারত থেকে যেটা শুরুবাত হয়েছিল 2005 মশিয়া থি এই চা দিবসটা।
0: হই, দিলি ন তার নু 2019 আমার যেন সংযুক্ত রাষ্ট্র মহাসভা নবি স্থির করা গলা যে অন্তরাষ্ট্রীয় চা দিবস কইকরি মনামা ই আমার মে মাসর 21 তারিখকে কইকরি।
1: আর সে ভলিয়া মনাবি হউছি।
0: হুম হুম,
1: আর বিরসু।
0: হ্যাঁ দাদা,
1: যেতে পিবার জিনিস রহুছি বেশি করে আমি পানি কে পিইছু।
0: হই হই,
1: আর তার পরে পরে দুই নম্বরে আমি এই চা কে পিইছু।
0: হই, বলে এই পানীয় হিসাব ন এই চাটা আমার দুই নম্বর থিয়াছি।
1: হয় হয়,
0: পহলা আমার এক নম্বর মাড়ি বসিছে পায়নটা। আমি সবে জানিছু আমার দিহন পায়ন অধিক মাত্রা থি অছে কইকরি পায়ন বেশি পিয়া হউছে।
1: হয়,
0: আর চাটা কম পিয়া হউছে।
1: হলে যাহা বি হোগা চা যেন আমি পুছু বা যে কোনসি খাদ্য আমি বেশি পরিমাণে নেই খাইবার কথা কি নেই পিবার কথা নেই কে।
0: হুম,
1: যেন বি জিনিস বেশি হেলা মানে তার কিছু না কিছু অসুবিধা বি হইতিছি।
0: হই, যেনটা লেম্বু কে ওয়েতকা যদি চিপি দেব বলে পিতা লাগছি।
1: বিলকুল হেই বলিয়া।
0: হুম, আমার দিহন সেটা বিষাক্ত রূপে কাম করবা আর আমার দিহে উপরে তার খারাপ প্রভাবটা দেখা যিবা।
1: হয় তো, তো যাহা বি আমি খাউছু খালি চা বলি করে নেছে আর বি জিনিস মানে সেটাকে আমি হিসাবে খাইবার আছে।
0: হুম,
1: দেহর লাগে কেতে খাইলে ভল কেতে খাইলে খারাপ সেটা জানি করি নেই কে।
0: হই,
1: আর বিশু।
0: হ্যাঁ দাদা,
1: ইহা চিন্ত দেখুছ ই কলিযুগে।
0: হুম হুম,
1: সবু জিনিসর ভেজাল হেলানো।
0: হুম,
1: অপমিশ্র যেনটাই কয়েছেন।
0: হই হই হই,
1: କେନ୍ ଥି କେନ୍ ଜିନିଷ ମିଶେଇ ଦଉଛନ୍, ଆର୍ ହେନ୍ତା କରିକିରି ବିକ୍ରି ବଟା ବି ଚାଲିଛି
0: ହଇତ।
1: ତ ଆମେ ଯଦି ଠିକ୍ ହିସାବର ଜିନିଷ୍କେ ଆଣିକରି ନେଇ ପିଇମା, ଯେନ୍ତା ଚା ପତିର କଥା ଯଦି ପଡ଼ୁଛେ ବୋଇଲେ
0: ହଇ,
1: ସେ ଚା ପିଇକରି କିଛି ଲାଭ ନେଇନ
0: ହଇ, ଉଲ୍ଟା ଆମର ନୁକସାନ ହେବା।
1: ହଏ କାଣା ହେଇଥିବ କାଣା ନାଇଁ ସେଟାକି ଯଦି ପିଉଥିମା ଡେଲି ବୋଇଲେ ବୋଇଲେ ଭଲ କ୍ୱାଲିଟିର ଜିନିଷ୍କେ ହିଁ ଆମେ ବ୍ୟବହାର କର୍ମା ନେଇକେ
0: ହଇ ଦାଦା,
1: ଯେନ୍ଟାକି ଆମର ଦେହ ଲାଗି ବି ହିତକର ହେ। ତ ଚା ହେଲାନ କି ନାଇଁ ହେତ୍କି ବେଲୁ ଆମେ କଥାବାର୍ତ୍ତା ହଉଛୁ,
0: ହେଟା ପରେ ଆନ୍ଲେ ନ
1: ବୋଇଲେ ପିଇମା ନେଇକେ
0: ହଇ, ବେଲେ କଥା ହଉଥିମା ଆରୁ ଚା ପିଆଟା ହଉଥିବା ନ
1: ଢୁକେ ଢୁକେ ମାରୁଥିମା ନେଇକେ
0: ହଇ ହଇ।
1: ହେଲେ ଦୁଇ ଢୁକ୍ ତ ମାରି ସାରିଲାନ ବୋଲେ ବୈଠକି ଆରମ୍ଭ କରୁଛନେ, ଆଗକେ ଆର୍ ବହୁତ କିଛି କଥା ରହିଲାନ।
0: ହଇଗା ଇ ଚା କଥା ପଡ଼ଲା ଖନେ କେତେ କଥା ଲମ୍ବି ଗଲାନ
1: ହଏ, ତ
0: ଆରୁ କେତେ ନୂଆ କଥା ଜାଣି ହେଲାନ।
1: ହେଟା ପରେ ଚା ଗୁଟେ ଏନ୍ତା ଜିନିଷ ହେ, ଲୋକକେ ଏକଠା କରସି ଏ ଚା ପରେ। ଲୋକର କିଛି ଯଦି କେନ ଭେଟଘାଟ ହେବାର ଥିବା
0: ହଇ
1: ବୋଇଲେ ସେନ ନିହାତି ଚାର ପ୍ରୟୋଗ ହେବା, ଆର୍ ସେଟାକେ ପିଇ ପିଇ କରି ସେମାନେ ତାଙ୍କର ମିଟିଂ କରୁଥିସନ୍ କି ଯାହା ବି କଥାବାର୍ତ୍ତା ହଉଥିସନ୍
0: ହଇ। ତ ଆଜି ବି ହେନ୍ତା ଆମର ବୈଠକିନ ଇ ଚାର ମଜା ବି ଉଠୁଥିବା ଆରୁ କଥା ବି ହଉଥିବା
1: ହଏ ଗା। ହେଲେ ଶଶି ଆର ଗୁରୁବାର ଯେନ୍ ଚାଟେ ବନାଲେ ନି
0: ହଇ,
1: ମନ ପୁରା ପ୍ରଫୁଲ୍ଲିତ ହେଇଗଲା ଗା, ଆରୁ ଫୁର୍ତ୍ତି ବି ଲାଗ୍ଲା।
0: ସୁଆଦିଆଟେ ହେଇଥିଲା ଗା
1: ହଏ ହଏ,
0: ବୋଇଲେ ଆଗକେ କିଛି ରଖିଛୁ କେନ୍ ଦୋଦା?
1: ହଏ ଗା ରଖା ହେଇଛେ, ଜଣେ ଅଗ୍ରଣୀ ଚାଷୀ ଭାଇଙ୍କୁ ଡକା ହେଇଛେ ବୋଇଲେ ତମେ ତାଙ୍କର ସାଙ୍ଗେ ବସିକିରି କଥା ହୁଅ ସେନେ, ମୁଇଁ ଟିକେ ଶୁନ୍ସି।
0: ହଇ ଗା ହାରେ ପହଞ୍ଚି ଗଲେ ନବି
1: ବୋଇଲେ ଆରମ୍ଭ କର ସେନେ।
0: ହଇ ଆରମ୍ଭ କରୁ। ଚାଷୀ ଭାଇ ବହେନ ମାନେ ଆଜିକା ଆମର ବୈଠକି ନ ଜଣେ ଅଗ୍ରଣୀ ଚାଷୀ ଅଛନ୍, ତାଙ୍କର ନାଁ ହଉଛେ ଛେଲା ମୁଣ୍ଡାରୀ, ଆଉ ତାଙ୍କର ଗାଁ ହଉଛେ ଲାଙ୍କୁଇ, ଆରୁ ଇଟା ଆମର ନୂଆଗାଁ ବ୍ଲକ ଥି ପଡୁଛେ। ତ ଭାଇ ଜୁହାର।
2: ଜୁହାର।
0: ଆମର ଏଇ ଚାଷୀ ମାନଙ୍କର ଚାଷବାସ କହିଲେ ବହୁତ ରକମର ଅଛି, ଧାନ ଚାଷ ଅଛେ, ସବଜି ପତ୍ର ଅଛେ, ଡାଲି ଜାତୀୟ ଚାଷ ଅଛେ। ତ ଏଖେନର ଯେନ୍ ଅବସ୍ଥା ଇ ଖରାଦିନରେ କାଣା କାଣା ସବୁ ଚାଷ କରିଛନ୍?
2: ବିଶେଷ କରିକି ଲାଉ କଖାରୁ ଆଉ ବିଲାତି, ଯେ ଲାଉ କଖାରୁ ସେଇଗୁଡ଼ାକ ବର୍ତ୍ତମାନ ବିକ୍ରି ଚାଲିଛି ଆଜ୍ଞା।
0: ହଇ ତ ଇ ଯେନ୍ ଚାଷ ମାନକେ କରିଛନ୍, ଇଟା ତ ନିହାତି ଦୁଇ ତିନି ମାସ ଆଗରୁ ଆରମ୍ଭ କରିଥିବେ
2: ଆଜ୍ଞା।
0: ତ କେତେ କେତେ ଜାଗାରେ ଲଗେଇଛନ୍ ଇ ଲାଉଟାକେ ଆରୁ କଖାରୁ, ଯେନ୍ଟାକି ଆମେ ମାଖନ ବି କହିକିରି ଜାଣିଥିସୁଁ?
2: କଖାରୁ ଲାଉ ଆଉ ବିଲାତି ସେଇଗୁଡ଼ାକ ଅଧା ଅଧା ଏକଡ଼ରେ ଲଗେଇଛୁ, ଆଉ ସେଇଗୁଡ଼ାକ ଫଳ ଦେଲାଣି ଆଉ ବିକ୍ରି କରୁଛୁ।
0: ତ ପହିଲା କରି ଇ ଆମର ଲାଉ ଚାଷ ବିଷୟରେ କହିବେ, ଯେନ୍ ଲାଉଟା ଚାଷ କରିଛନ୍ ଇଟା କେନ୍ କମ୍ପାନୀର ଆରୁ କେନ୍ ସାଇଜ୍ର ହଉଛେ ଇ ଲାଉଟା, ସେ ବିଷୟରେ ଟିକେ କହିବେ?
2: ଲାଉଟା ଆଜ୍ଞା ଭିଆନାର ଆଉ ଭିଚାନ ଏଇ କମ୍ପାନୀର, ସେ ହାଇବ୍ରିଡ଼।
0: ତ ଗୋଟେ ମନ୍ଦାନ କେତେଟା ଗଛ ରଖସନ୍?
2: ଗୋଟେ ମନ୍ଦାରେ ଦୁଇଟାରୁ ତିନିଟା ଏଇ ପର୍ଯ୍ୟନ୍ତ ଆମେ ଲଗାଉ ଆଜ୍ଞା।
0: ହଇ ହେଲେ ଯେତେଖଣ ମନ୍ଦାଟାକେ ବନାସନ୍, ସେନ ସିଧା ମଞ୍ଜିଟାକେ ହିଁ ପକେଇ ଦେସନ୍ କି ଗଜା ହେଇସାରିଲା ପରେ ଗଛଟା ଯେନ୍ ହେଇଥିବା ସେଟାକେ ଆଣିକିରି ଲଗାସନ୍?
2: ନାଇଁ, ସେଇଗୁଡ଼ାକ ଆଜ୍ଞା ଆମେ ଗଜା କରୁ। ସେଇଟା ଗଜା କଲା ସମୟରେ ସେଇଟା ମାଟିରେ କିମ୍ବା ବାଲି ସେଇଟା ତୁ ଟିକେ ଦେଇଦେଉ, ଆଉ ସେଇ ଟିକେ ପାଣି ଦେଉ, ହାଲ କରିଦେଇଥାଉ, ଆଉ ସେଇଟିକୁ ପକାଇ ଦେଉ। ଗୋଟେରୁ ତିନି ଦିନ ଭିତରେ ସେଇଟା ଅଙ୍କୁରୋଦମ ହେଇଯାଏ। ଅଙ୍କୁରୋଦମ ହେଲା ପରେ ଯେଉଁ ମନ୍ଦା ତିଆରି କରିଥାଉ ସେଇଟି ଗୋବର ଖତ ଆଉ ରାସାୟନିକ ଖତ ଗୋଟେ ଦେଇକି ସେଇ ଅଙ୍କୁରୋଦମ ହୋଇଥିବା ମଞ୍ଜିକୁ ସେଇଠି ଲଗାଇ ଦେଇଥାଉ ଆଜ୍ଞା।
0: ତ ଇଜେନ୍ ଲାଉ ଚାଷ ସବୁ ବର୍ଷ ତ କରୁଥିବେ
2: ଆଜ୍ଞା? ପ୍ରତିବର୍ଷ ଆଜ୍ଞା କରୁଛୁ ସେଇଟା।
0: ହଇ ହେଲେ ଇ ଯେନ୍ ଲାଉ ଚାଷଟାକେ ଯେନ୍ କରୁଛନ୍, ଇଟା ବହୁତ ଲାଭ ଦଉଛେ କହିକିରି କରୁଛନ୍ କି ସହଜ ଫସଲ ଆଏ କହିକିରି କରୁଛନ୍? ଇଟା
2: ସେଇଟା ତ ଆମେ ଚାଷୀ ଲୋକ ତ କିଛି କିଛି ତ ଲାଭବାନ ହେଉଛୁ, ନା ହେଲେ କାହିଁକି ଲଗାନ୍ତୁ? ତ ସେଟା ପିସ୍ ଅନୁସାରେ ବିକ୍ରି ହୁଏ ଆଜ୍ଞା।
0: ହଇ ହଇ
2: ସେ କିଲୋରେ ବିକ୍ରି ହୁଏ ନାହିଁ, ସେଟା ଛୋଟ ପିସ୍ ଅଛି, ସେଇଗୁଡ଼ାକ ବର୍ତ୍ତମାନ 10 ଟଙ୍କା ଏବଂ 20 ଟଙ୍କା ଭିତରେ ବିକ୍ରି ଚାଲିଛି। ବଡ଼ ବଡ଼ ଅଛି, ଏକା ଆକୃତିରେ ତ ଫଳେ ନାହିଁ, ସେଟା ଛୋଟ ବଡ଼ ହୁଏ। ଏଇ ଛୋଟ ପରେ ବଡ଼ ଗୁଡ଼ାକ 15-20 ଟଙ୍କାରେ ବି ମିଳୁଛି ଆଜ୍ଞା, ସେଟା ସେଇ ଅନୁସାରେ ବିକ୍ରି କରୁଛୁ ଆଜ୍ଞା ଆମେ ମାନେ।
0: ହେଲେ ଚାଷ କରବାର୍ ଲାଗି ମଞ୍ଜି ଦରକାର ହେଲା, ତାନୁ ଗୋବର ଖତ କି ଯାହା କି ଆମର ରାସାୟନିକ ସାର ଯାହା ବି ଦରକାର ହେଲା, ଆରୁ ଇ ଚାଷ ନ ବାଧା ପହଞ୍ଚାବା ରୋଗ ପୋକ ମାନ। ହେଲେ ରୋଗ ପୋକ ମାନ କାଣା କାଣା ସବୁ ଲାଗିଥିସନ୍ ଇ ଆମର ଲାଉ ଫସଲରେ?
2: ହଁ, ସେଇ ଲାଉ ଫସଲରେ ବି ଆଜ୍ଞା ପକଜକ ଲାଗନ୍ତି। ପକଜକ ଲାଗିଲେ ସେଇଟା ରାସାୟନିକ ଔଷଧ ରୋଗାର ହେଲା, ଏଭଳିଆ ଆଉ ବିଭିନ୍ନ ପ୍ରକାରର ସ୍ପ୍ରେ ଔଷଧ ରହିଛି, ସେଇ ଗୁଡ଼ାକ ଆମେ ସ୍ପ୍ରେ କରୁ ଆଉ ସେ ରୋଗ ପୋକ ଦାଉରୁ ରକ୍ଷା କରିଥାଉ।
0: ତ ଆଉ ଗୋଟେ କଥା ରହିଲା ଇନ ବିକା ଭଞ୍ଜା ଲାଗି ଯେନ୍ ଅଧା ଏକର ଚାଷ କରିଛନ୍ ହେଲେ ହପ୍ତାହ କେତେ ଦିନ ତୁଲିଥିସନ୍?
2: ହପ୍ତାରେ ସେଟା ଦୁଇ ଦିନ ଖଣ୍ଡେ ବି ହେଇଯାଏ, କାହିଁକି ନା ସେଟା ବୁଢ଼ା ହେଇଗଲେ ବିକ୍ରି ହୁଏ ନାହିଁ, ତ ସେଇଟା ପାଞ୍ଚ ଦିନ କି ସପ୍ତାହ ଭିତରେ ଦୁଇଥର ଖଣ୍ଡେ ତୋଡ଼ୁ ଆମେ
0: ହୋଇ ବଜାର ଦେଖିକି,
2: ବଜାର ଦେଖିକି ତାପରେ ତାର ଫଳ ଦେଖିକି।
0: ହେଲେ ଲଗଭଗ କେତେ ବାହାରି ଯାଉଛି ଥରକେ ତୁଲିଲେ?
2: ହଁ ଥରକେ ତୁଲିଲେ ଆଜ୍ଞା ହେଇଯାଉଛି କମ୍ ସେ କମ୍ ଅଧା ଏକଡ଼ରେ ଆମର ସେଇଟା ଏକ ଟ୍ରାକ୍ଟର ପାଖାପାଖି ବାହାରି ଯାଉଛି ଆଜ୍ଞା। ତ ବେଳେ ବେଳେ ସେଟା କମି କମି ଯାଏ, ହାଫ୍ ଟ୍ରାକ୍ଟର ବି ହୁଏ, ସେଇଭଳିଆ ସବୁ ଚାଲିଛି ଏକା ସମୟରେ ବା ସବୁବେଳେ ସମାନ ବାହାରେ ନାହିଁ, କମ୍ ବେଶୀ କମ୍ ବେଶୀ ହେଇକି ବାହାରେ ଆଜ୍ଞା।
0: ହେଲେ ଏତେ ଏତେ ଯେନ୍ ବାହାରୁଛି ଏଟାକେ ବିକା ଭଞ୍ଜା କରବା ଲାଗି କେନ୍ତା କାଣା କରୁଛନ୍? ନିଜେ ହିଁ ବିକା ଭଞ୍ଜା କରୁଛନ୍ କି ବେପାରୀ ବି କିଛି ସାହାଯ୍ୟ ନେଉଛନ୍ ତାଙ୍କର?
2: ନାଇଁ ବେପାରୀକୁ ବି ଦେଉଛୁ ବେଳେ ବେଳେ, ଆଉ ମୁଁ ବିକ୍ରି କରାଉଛି ଆଜ୍ଞା। ଏକୁଟିଆ ତ ଏତେ ଏତେ ହେଇପାରିବ ନାଇଁ ନା।
0: ହେଲେ ଆଉ ଗୋଟେ ଚାଷ କହିଥିଲେ ଆପଣ ଯେନ୍ କଖାରୁ, ଯେନ୍ଟାକି ଆମେ
2: କଖାରୁ
0: ବିକ୍ରି କହିସୁଁ, ହେଲେ ଯେନ୍ ମାଖନଟା ଏଇଟା ବି ବାହାରିଲା ନ କାଇଁ?
2: ବାହାରିକି ସେଟା ବି ବିକ୍ରି ଚାଲିଛି ଆଜ୍ଞା।
0: ହେଲେ ସେ କଖାରୁ ମାନେ ତ ପାଚି ନେଇଥିବା, ଲାଲ ନେଇଥିବା, କଷି ହେଇଥିବା, ହେଲେ ବି ସେଟାକି ବିକ୍ରି ହବ?
2: ସେଇଟା ପାଚି ନଥିଲେ ବି ବିକ୍ରି ହୁଏ ଆଜ୍ଞା, ରୋଷେଇ ହୁଏ ତ ତାପରେ ଯାହା କିଛି ବିକ୍ରି ଚାଲିଛି। ଏବେ ଆମେ ଭାବୁଛୁ ଏଗୁଡ଼ାକ ପାଚିବାକୁ ଦେବୁ ବୋଲିକରି କହୁଛୁ, ପାଚିଲେ ସେଟା ତ ଏତେ ଶୀଘ୍ର ସଢ଼େ ନାହିଁ, କୋଲେଷ୍ଟ୍ରୋଲ ନାହିଁ, ତଥାପି ଗୋଟେ ଥଣ୍ଡା ଜାଗାରେ ବୋଲେ ସୁରକ୍ଷିତ ହେଇକି ରଖିଲେ ବହୁତ ଦିନ ପର୍ଯ୍ୟନ୍ତ ସେଇଟା ଆଜ୍ଞା କିଛି ସଢ଼େ ନାହିଁ କି କିଛି ହୁଏ ନାହିଁ ଆଜ୍ଞା। ସେଇଗୁଡ଼ାକ ଯେତେବେଳେ ରେଟ୍ଟା ହେଇଯାଏ ସେତେବେଳେ ବିକ୍ରି କରିବ ଆଜ୍ଞା। ଆଉ ଅଛି ସେଇଗୁଡ଼ାକ, ଆମେ କିଛି ତ ତୋଡ଼ିଛୁ ଆଉ କିଛି ତୋଡ଼ିବାର ଅଛି ଆଜ୍ଞା।
0: ହେଲେ ଇ ଯେନ୍ କଖାରୁ ଫସଲଟାକେ ସେ ଲାଉ ଚାଷ ବାଗିରେ ହିଁ କରସନ୍ କି ଅଲଗା କିଛି ପ୍ରୋସେସ ଅଛି?
2: ହଁ ଲାଉ ଚାଷ ବୋଲି ଏକା ପ୍ରକାର ଟିକେ ଚାଷ ଅଛି, କିଛି ସେମିତି ନାହିଁ ଆଜ୍ଞା। କିନ୍ତୁ ଲାଉଟା ସେଟା ସାଙ୍ଗେ ସାଙ୍ଗେ ବିକ୍ରି କରିଦେବାକୁ ପଡ଼େ, କିଛି ଦିନ ଲେଟ୍ ହେଇଗଲେ ସେଟା ବୁଢ଼ା ହେଇଗଲେ ପୁଣି ବିକ୍ରି ହୁଏ ନାହିଁ। କିନ୍ତୁ କଖାରୁଟା ଆଜ୍ଞା ଦେଖୁଛି ଚାଷ କରୁଛୁ ଏଥିପାଇଁ ବର୍ଷେ ପର୍ଯ୍ୟନ୍ତ ରଖିଲେ ବି କିଛି ଅସୁବିଧା ନାହିଁ।
0: ହୋଇ ହୋଇ ଆରୁ ଯେନ୍ କଖାରୁ ବିହନଟା କେନ୍ କମ୍ପାନୀର ଥିଲା?
2: କଖାରୁ ବିହନଟା ସେଇ ଭିଏନ୍ଆର୍ କମ୍ପାନୀଟା ସେଟା ସେଇ ଗୋଟେ ଦୋକାନରେ ହିଁ ମିଳୁଛି।
0: ହୋଇ ହେଲେ ଏତେ ଯେନ୍ ଖରାଟା ପଡ଼ୁଛେ ଆରୁ କଖାରୁଟା ସଢ଼ି ନେଇଯିବା, ଯଦି ତାକେ ଛାଡ଼ିଦେବେ ଏନ୍ତା ନ କ୍ଷତି ହେଲେ ପାଚିବାର ଲାଗି?
2: ସଢ଼ିଯିବ ଆଜ୍ଞା, ସେଟା ଯତ୍ନ ଦେବାକୁ ପଡ଼ିବ, ସବୁବେଳେ ଦେଖିବାକୁ ପଡ଼ିବ କେତେ ପାଚିଲା କି ନାହିଁ, କି ତୋଡ଼ିବାର ସମୟ ହେଲା କି ନାହିଁ ସେଇଗୁଡ଼ାକ। ଆଉ ସେଇଠି ଯଦି ଅଯତ୍ନ ହେଇକି ରଖିଦେବେ ତ ସେଟା ଆଜ୍ଞା ଆଉ ସେଟା ତ ଖରାପ ହେବ ହିଁ ହେବ ନିଶ୍ଚିତ ଭାବରେ।
0: ହଇ ହଇ ହେଲେ ଇ ଯେନ୍ ଖରାନୁ ବଞ୍ଚବାର ଲାଗି କାଣ ସବୁ ବ୍ୟବସ୍ଥା କରସନ୍ ଏଇ କଖାରୁଟାକେ?
2: ହଁ ଠିକ୍ ସମୟରେ ତୋଳିବାକୁ ପଡ଼ିବ ଆଜ୍ଞା ଖରାରୁ, ତାପରେ ଆମେ ଯେଉଁଟା ସୁରକ୍ଷିତ ଜାଗାରେ ଟିକେ ଆମେ ରଖୁ, କି ଆମର ତ ଖପର ଘର ଯେଉଁଟା ରହିଛି, ଖପର ଘର ଯେମିତିକି ଥଣ୍ଡା ଟିକେ ରହିଥିବ, ପଙ୍ଖା କୁଲର ଏଗୁଡ଼ାକ ଆମେ ଚଢ଼ଉ ଆଜ୍ଞା, ବେଶୀ ଗରମ ହେଲେ ଖରାପ ହେଇଯାଏ।
0: ହଇ
2: ହଇ ସେଇଟା ଥଣ୍ଡା ଦରକାର କରେ ଆଜ୍ଞା।
0: ତ ଏଇ ଯେନ୍ କଖାରୁ ଯେନ୍ ବାହାରୁଛେ ଇହାଦେ କେତେ ଦିନ ତ ଆମର ଆପଣ ସେନୁ ଅମଳ ପାଉଥିବେ?
2: ଆମେ ଆଉ ପାଇବୁ ଅମଳ ପର୍ଯ୍ୟନ୍ତ ଲାଷ୍ଟ ହେଇଯିବ ଆଜ୍ଞା, ଯେଉଁ ଲୋକ ସିଆଡ଼େ ବିକ୍ରି ଶେଷ ହେଇଯିବ।
0: ହଇ ହଇ ହଇ ହଇ ଆରୁ ତାପରେ ଖରିଫ୍ର ଧାନ ଚାଷ ଆରମ୍ଭ ହେଇଯିବ,
2: ଚାଷ ଆରମ୍ଭ ହେଇଯିବ।
0: ଆରୁ ଆମର ଏଇ ସୁନ୍ଦରଗଡ଼ ଜିଲ୍ଲାର କହୁନ କି ଓଡ଼ିଶାର ମୁଖ୍ୟ ଆମର କହିଲେ ଚାଷଟା ଧାନ ଚାଷ ହେ,
2: ଧାନ ଚାଷ ଆଜ୍ଞା।
0: ଆରୁ ଖରିଫ୍ ସମୟରେ ହିଁ ସବୁ ଚାଷୀ ଭାଇ ବହିନ ମାନେ ନିହାତି କରିଥିସନ୍ ଧାନ ଚାଷଟାକେ ବେଶୀ ପରିମାଣରେ
2: ଆଜ୍ଞା।
0: ଆରୁ ସେନୁ ଯାହା ବି ଅମଳ ଆସବାର କଥା ସେଟା ଆମର ଖାଇବା ଲାଗି ବ୍ୟବହାର ହଉଛେ, ଆରୁ ଅଧିକା ହେଲେ ବିକା ଭଞ୍ଜା ବି କରାହଉଛେ
2: କରାହଉଛେ।
0: ତ ଇ ଯେନ୍ ଇ ବଛରର ନୂଆ ଖରିଫ୍ ଚାଷ ଲାଗି କେନ୍ କେନ୍ ବିହନ ମାନକେ ଚାଷ କରିବି କହିକିରି ମନକେ ରଖିଛନ୍?
2: ନାଇଁ ମୁଁ ତ ବିଶେଷ କରିକି ଏଇଟା ଏଇ ସରି ଆସିଲାନି, ମେ ଲାଷ୍ଟ ସୁଦ୍ଧା ଆମେ ଆଜ୍ଞା ଏଇ ଯେଉଁ ରବି ଚାଷ ଗୁଡ଼ାକ ଶେଷ କରିଦେଇକି ତାପରେ ଜମିକୁ ହଡ଼ଫଡ଼ କରିକି ପୁରା ଆଜ୍ଞା ସେଟା ଗୋବର ଖତ ଦେଇକି ସେଟା ଆଜ୍ଞା ପୁରା ହଡ଼ କରିକି ଗୁଣ୍ଡ କରିଦେଇଥାଉ ଏଇ ଧାନ ଚାଷ ପାଇଁ, ଆମେ ସେଟା କ୍ଷେତକୁ ତିଆରି କରୁ ଆଜ୍ଞା।
0: ହେଲେ ଏଇ ବଛର କେନ୍ ବିହନ ମାନକେ ଚାଷ କରିବି କହିକିରି ଭାବିଛନ୍?
2: ଆମେ ଆଜ୍ଞା ଧାନ ଚାଷରେ ଆଗ ଯେଉଁ ପୁରୁଣା ଧାନ ଅଗିନଶାଲ ଧାନ ଗୁଡାକ କହୁଥିଲୁ ସେଇଟା ଚାଷ କରୁଛୁ,
0: ଏବେ ବି
2: କେତେଟା ଜାଗାରେ କରୁଛୁ ପୁରୁଣା ଧାନ ଗୁଡାକ। ତାପରେ ଏବେ ତ ଆଉ ହାଇବ୍ରିଡ୍ ଧାନ ଗୁଡାକ ବାହାରିଲା, ବିଭିନ୍ନ ପ୍ରକାରର ହାଇବ୍ରିଡ୍ ଧାନ ଗୁଡାକ ଚାଷବାସ କରୁଛୁ। ସେଇ ହାଇବ୍ରିଡ୍ ଧାନରେ ଆଜ୍ଞା ଗୋବର ଖତ ଦିଆଯାଏ, ଆଉ ବିଭିନ୍ନ ପ୍ରକାର ରାସାୟନିକ ଖତ ବି ରହିଛି, ସେଇ ଗୁଡାକ ଦେଇକି ଆମେ ଚାଷବାସ କରୁ ଆଜ୍ଞା।
0: ହଇ ହଇ ହେଲେ ଆପଣ ତ କହିଲେ ଯେନ୍ ପୁରୁଣା ଧାନ ବିହନ ମାନ ରହିଛେ ଯେନ୍ତାକି ଅଗ୍ନିଶାଲ ଭଳିଆ, ହେଲେ ସେ ଧାନ ଚାଷ ଆଉ ଏଖେନର ଯେନ୍ ନୂଆ ନୂଆ ଭେରାଇଟି ବାହାରିଛେ ହାଇବ୍ରିଡ଼ ବିହନ ମାନ, ସେ ଚାଷ ଭିତରେ ଫରକ କାଣା ରହୁଛେ?
2: ହଁ ସେଇଟା ଆଜ୍ଞା କ'ଣ ହେଉଛି କି ଅଗ୍ନିଶାଲ ଧାନ ବହୁତ କେଉଁ କେଉଁ ଯୁଗରୁ ଚାଷ ହେଉଥିଲା, ସେଇଗୁଡ଼ାକ ଯେତେ ବି ସାର ଖତ ଦେଲେ ବି ଏତେ ପ୍ରଡକ୍ସନ୍ ଦେଉନି ଆଜ୍ଞା। ହଁ କିନ୍ତୁ ଚାଷୀ ଲୋକ କରୁଛ କେଉଁ ଯୁଗରୁ ସେଇଟା କେବେ କେବେ କିଏ କିଏ ବୁଣୁଛନ୍, କିନ୍ତୁ ଧୀରେ ଧୀରେ ଛାଡ଼ିଲେଣି ସେଇଗୁଡ଼ାକ।
0: ହଇ
2: ଏବେ ଯେଉଁ ହାଇବ୍ରିଡ଼ ଗୁଡ଼ା ବାହାରିଛି ନା ସେଇଗୁଡ଼ାକ ପ୍ରଡକ୍ସନ୍ ବହୁତ ଆଜ୍ଞା। ଏଇ ଯେଉଁ ସାର ଖତ ରାସାୟନିକ ସାର ଗୁଡ଼ାକ ଆଉ ଗୋବର ଖତ ଗୁଡ଼ାକ କମ୍ପୋଷ୍ଟ ଗୁଡ଼ାକ ଭଲକି ଦେଇଛନ୍ତି ସେଇଠିକେ, ତାହେଲେ ସେଇଠି ବହୁତ ପରିମାଣରେ ଆଜ୍ଞା ପ୍ରଡକ୍ସନ୍ ଦେଉଛନ୍ତି, ଉତ୍ପାଦନ ବହୁତ ବଢ଼ିଯାଉଛି ଆଜ୍ଞା। ଆଉ ଚାଷୀ ଭାଇ ଏଇ ଯେଉଁ ଧାନ ଚାଷରେ ବହୁତ ଲାଭବାନ ହେଉଛନ୍ତି,
0: ହଇ
2: ତ ସେମାନେ ଏବେ କାହାରି କାହାରି ବେଶୀ ଜମି ରହିଯାଇଛି ସେମାନେ ତ ବହୁତ ବେଶୀ ଆଜ୍ଞା ସେ ଲାଭବାନ ହେଉଛନ୍ତି, ଏବଂ ନିଜେ ବର୍ଷକ ଖାଇବା ପାଇଁ ରଖୁଛନ୍, ତାପରେ ଲେମ୍ପସ୍ ଗୁଡ଼ାକରେ ମାଣ୍ଡି ଗୁଡ଼ାକରେ ବିକ୍ରି କରିବାର ମାଣ୍ଡି ସେଇଗୁଡ଼ାକ ତିଆରି ହେଇଛି ସେଇଗୁଡ଼ାକରେ ସେ ବିକ୍ରି କରୁଛନ୍ ଆଜ୍ଞା। ଆଉ ଅର୍ଥ କିଛି ସେମାନେ ଚାଷୀ ଭାଇମାନେ ଲାଭବାନ ବି ହେଉଛନ୍ତି।
0: ହଇ ହଇ
2: ଆଜ୍ଞା
0: ତ ଇ ଆମର ଯେନ୍ ଖରିଫ ଚାଷ ରହିଛେ ଧାନ ଚାଷ ଯେନ୍ଟା, କିଛି ତ ଗୁଡ଼ା ଜମି ବି କିଛି ଥିବା ଆରୁ କିଛି ଖାଲୁଆ ଜମି ବି ଥିବା।
2: ହଁ ଆଜ୍ଞା
0: ହେଲେ ଗୁଡ଼ା ଜମି ମାନଙ୍କରେ କାଣ ସବୁ କରିଥିସନ୍?
2: ଗୁଡ଼ା ଜମିରେ ବି ଧାନ ଆଜ୍ଞା, ଗୁଡ଼ା ଧାନ ଅଛି,
0: ଗୁଡ଼ା ଧାନ କର,
2: ହଁ ଗୁଡ଼ା ଧାନ ଅଛି ଆଜ୍ଞା। ହାଇ
0: ଆରୁ ବାକି ରହିଛେ ଯେନ୍ ଆପଣଙ୍କର
2: ଯେଉଁ ଗାଢ଼ା କ୍ଷେତ ହେଲା ସେଇଗୁଡ଼ାକ ଆଉ ଚଉରା ଯେଉଁଟା କହୁଛ ମାଲ ସେଇଗୁଡ଼ା କରିବି ଆଜ୍ଞା ଚାଷ ହେଉଛି।
0: ଆରୁ ଯେନ୍ ଧାନ ମାନକେ ତ ଚାଷ କରୁଛନ୍
2: ଆଜ୍ଞା,
0: ହେଲେ ବିଶେଷ କରି ବୁଣା ଉପରେ ଫୋକସ୍ କରୁଛନ୍ କି ରୁଆ ଉପରେ ବେଶୀ ଫୋକସ୍ କରିକିରି ଚାଷବାସ କରୁଛନ୍?
2: ବିଶେଷ କରି ସେ ବର୍ଷା ଋତୁ ଉପରେ ଡିପେଣ୍ଡ କରୁଛି, ବର୍ଷା ଯଦି ଠିକ୍ ଆସୁଛି ସେଟା ତ ଆଜ୍ଞା ବିଡ଼ା ପକାଇବାକୁ ପଡ଼େ, ତ ଆମେ କେତେଟା ଏ ବର୍ଷ କ୍ଷେତରେ ଆମେ ରୁଆ କରିବୁ ଧାନ ରୋପଣ କରିବୁ କେତେ ବୁଣାବୁଣି କରିବୁ ସେଇ ଅନୁସାରେ ବିଡ଼ା ପକାଇ ଦେଇଥାଉ। ଯଦି ବର୍ଷା ସମୟ ଠିକ୍ ଯଦି ହେଲା ଠିକ୍ ସମୟରେ କାଦୁଅ ଫାଦୁଅ କରିବାକୁ ପଡ଼େ ଆଜ୍ଞା, ସେଇଟା କ୍ଷେତଟାକୁ ତିଆରି କରିବାକୁ ପଡ଼େ,
0: ହଇ ହଇ
2: କାଦୁଅ ଯେତିକି କାଦୁଅ କରିବାକୁ ପଡ଼ିବ ସେଇଟା ଯଦି ବର୍ଷା ଠିକ୍ ସମୟରେ ନହେଲା ତାହେଲେ କାଦୁଅ କରି ହେବନି,
0: ହଇ
2: ତଦ୍ୱାରା ବଡ଼ ଅସୁବିଧା ବି କେବେ କେବେ ରୋପା ସମୟରେ ହେଇଥାଏ। ହଇ ଠିକ୍ ସମୟରେ ହୁଏ ନାହିଁ, ଠିକ୍ ସମୟରେ ନହେଲେ ସେଇଟା ରୋଗ ପୋକ ପଡ଼ି ହେଇ ଧରିଯାଏ ଆଉ ଫସଲ ଭଲ ହେଇପାରିବନି, ପ୍ରଡକ୍ସନ୍ କମିଯିବ।
0: ତ ଇ ଯେନ୍ ଧାନ ଚାଷ ତ କରୁଛନ୍
2: ଆଜ୍ଞା,
0: ହେଲେ ଲଗଭଗ କେତେ ବିକା ଭଞ୍ଜା କରୁଛନ୍ ବରଷକେ ଲେମ୍ପକେ ଯେନ୍ ଧାନଟା ଦଉଛନ୍?
2: ଆମର କାହିଁକି ନା ଆମେ ଦୁଇ ଭାଇ 2 ଏକର 64 ଡିସମିଲ୍ ଏଇ ପାଖାପାଖି ମୋ ଭାଗରେ ପଡ଼ିଛି, ତ ତେଣିକି କମ୍ ହିଁ ହେଉଛି, ତେଣୁ ଆମେ ଖାଇବା ପାଇଁ କେବେ ଯେତେ ଯାହା ଆମେ ରଖୁଛୁ ବର୍ଷକ ଖାଇବା ପାଇଁ
0: ହଇ
2: ତାପରେ ବିକି ଦେଉଛୁ ଆଜ୍ଞା।
0: ଏଇଟା ତ ଗଲା ଆପଣଙ୍କର ଖରିଫ ଚାଷ କଥା, ହେଲେ ଇ ଯେନ୍ ଆମର ଚାଷବାସ କରିବା ଲାଗି ଇରିଗେସନ୍ ସୁବିଧା କିଛି ରହିଛି କହିଲେ?
2: ଆଜ୍ଞା ଆଜ୍ଞା,
0: ହେଲେ ସେ ଇରିଗେସନ୍ ସୁବିଧାଟା ଆପଣଙ୍କର ଗାଁରେ ସବୁ ଚାଷୀ ପାଇପାରୁଛନ୍ କି କିଛି ଚାଷୀ ଖାଲି ପାଉଛନ୍?
2: ନାଇଁ ଆମ ଗାଁ କଥା କହିବି, ସମସ୍ତେ ଚାଷୀ ପାଉଛନ୍ ଆଜ୍ଞା।
0: ହଇ
2: ହଇ
0: ହେଲେ ଇ ଯେନ୍ ଇରିଗେସନ୍ର ସୁବିଧାଟା ଖରାଦିନରେ ବି ତ ପାଉଥିବେ?
2: ଆଜ୍ଞା,
0: ହେଲେ ସେ ଖରାଦିନେ ସେ ପାଣି ଉଠେଇକିରି ଚାଷବାସ କରାହଉଛି?
2: କରାହଉଛି,
0: ଯେମିତି ଇ ବଛର କରିଛନ୍ ଆପଣଙ୍କର ଲାଉ ଆରୁ କଖାରୁ ଚାଷ
2: କରୁଛି।
0: ହେଲେ ଇ ଯେନ୍ ଲିଫ୍ଟ ଇରିଗେସନ୍ ସୁବିଧାଟା ରହିଛେ
2: ଆଜ୍ଞା,
0: ଇଟା ସବୁ ଚାଷୀ ଲାଗି ଗୁଟେ ହିଁ ମଟର ଅଛେ କି ଅଲଗା ଅଲଗା ଜାଗାରେ ବି ମଟର ମାନ ବସା ହେଇଛେ ପାଣି ପମ୍ପ ମାନ ଯେନ୍ଟା?
2: ନାଇଁ ଅଲଗା ଅଲଗା ଜାଗାରେ ବସା ହେଇଛେ ଆଜ୍ଞା, ଆଗ ଆମ ଗାଁରେ 3ଟା ବସା ହେଇଥିଲା, ସେଥିରୁ 2ଟା ଖରାପ ହେଇଯାଇଛି, ଗୋଟେରେ ଚାଲୁଛି ଆଜ୍ଞା, ସେଇଟା ଗୋଟେ ଚାଲୁଛି ହେଇ, ତାପରେ ସାର୍ ତଳକୁ ଆଜ୍ଞା ଟୋଟାଲ ଆମ ଗାଁ ପାଇଁ ଆମର 5ଟା ମେସିନ୍ ଅଛି ଆଜ୍ଞା। ହଁ 5ଟା ମେସିନ୍ ଅଛି, ସେଇଠି ଚାଷ କରୁଛନ୍ ଆଜ୍ଞା, ଚାଷୀ ଭାଇମାନେ ଚାଷ କରୁଛନ୍।
0: ହେଲେ ପାଣ କେନୁ ସେ ନଦୀ ନୁ ଉଠାଉଥିବା
2: ପାଣିଟା ଆଜ୍ଞା? ଆମ ଲାଙ୍କଇ ଗାଁଟା ଦେଓ ନଦୀ ଉପକୂଳରେ ରହିଛି ଆଜ୍ଞା,
0: ହଇ ହଇ
2: ସେଇ ଦେଓ ନଦୀର ପାଣି ଉଠା ହେଉଛି ଆଜ୍ଞା। ହଇ
0: ହେଲେ ଇ ପାଣିଟା ପୁରା ଖରାଦିନ ତକ ରହୁଛେ କି କିଛି ଦିନ ଲାଗି ଶୁଖି ବି ଯାଉଥିବ?
2: ହଁ ଖରା ପର୍ଯ୍ୟନ୍ତ ରହୁଛି, କିନ୍ତୁ ଖରାଦିନରେ ଟିକେ କମିଯାଉଛି ପାଣି ଆଜ୍ଞା। ନଦୀଟାକୁ ସେଇଟାକୁ ବାନ୍ଧି ଦେଇଛନ୍ ବାଲିରେ, ନଦୀ ବନ୍ଧ କରାହେଇଛି ସେଠି ଜମା ହେଇଥାଏ ଆଜ୍ଞା,
0: ସେଇଠୁ
2: ଉଠା ହେଉଛି ଆଜ୍ଞା। ହଁ ସେଇଠୁ କିନ୍ତୁ ଶୁଖିଯାଏ, କେବେ କେବେ କମିଯାଏ, ତେଣିକି ଲାଷ୍ଟ ମୁମେଣ୍ଟ ବେଳକୁ ଯେଉଁଟାକି ଗ୍ରୀଷ୍ମ ଋତୁ ଆସିଯାଏ ସେତେବେଳକୁ ଏତେ ଲୋକ ଚାଷ କରୁନାହାନ୍ତି, ଟିକେ କମିଯାଉଛି, ପାଣିର ଟିକେ ଅଭାବ ଅସୁବିଧା ଟିକେ ହେଇଯାଉଛି।

0: ଆମର ଯେନ୍ ନୂଆଗାଁ ଏରିଆନ ବହୁତ ଚାଷବାସ ହେଉଛେ, ଆରୁ ଯେତେଖନେ ବହୁତ ପରିମାଣରେ ଚାଷ ବାହାରୁଛେ ଆମର ଫସଲ ମାନ, ତ ବଜାରରେ ବିକ୍ରି ମଝା ମଝାନ ହେଇ ନାଇଁ ପାରିକି କିଛିଟା ରହିଯାଏ, ତ ସେ ଅସୁବିଧା ବି ତ ହଉଥିବ ଆପଣମାନଙ୍କର
1: ନିଶ୍ଚିତ ଭାବରେ,
0: ତ ତାର ସମାଧାନ କେନ୍ତା କାଣା କରାହଉଛେ?
1: ଧାନ ଚାଷ କଥା ତ ଛାଡ଼ନ୍ତୁ, ସେ ସରକାର ନେଉଛନ୍ତି, ସେଥିରେ କିଛି ବିଶେଷ ଅସୁବିଧା ହେଉନି, କିନ୍ତୁ ରବି ଚାଷରେ ଯେଉଁଟା ବାହାରୁଛି ବିଲାତି ବାଇଗଣ କଖାରୁ ଯାହା ଯେତେ ଝୁଡ଼ଙ୍ଗ କୋବି ଆଳୁ ଯାହା ଯେତେ ବି, ସେଥିରେ ଭାରି ଅସୁବିଧା ହେଉଛି ଆଜ୍ଞା। ସେଇଟାକୁ ଆଜ୍ଞା ବେଶୀ ଦିନ ରଖି ହେଉନି, ସେଇଟା ଠିକ୍ ସମୟରେ ବାହାର କରୁଛନ୍ତି ବିକ୍ରି କରିପାରିଲେ ତ ଠିକ୍ ଅଛି, ଆଉ ଡେରି ହେଇଗଲା ତ ସେଇଟା ବଡ଼ ମୁସ୍କିଲ ଆଜ୍ଞା। ସେମାନେ ଠିକ୍ ରେଟ୍ରେ ବିକ୍ରି କରିପାରନ୍ତି, ଯେତେବେଳେ ବହୁତ ଚାଷୀମାନେ ଯେଉଁ ରବି ଚାଷକୁ ଉତ୍ପାଦନ କରିଥାନ୍ ସେତେବେଳେ ରେଟ୍ ବି କମିଯାଏ ଆଜ୍ଞା, ହାଇ ରେଟ୍ କମିଗଲା ପରେ ସେମାନେ ଉଚିତ ରେଟ୍ ପାଇପାରନ୍ତି ନାହିଁ, ତଦ୍ୱାରା ସେମାନେ କ୍ଷତିଗ୍ରସ୍ତ ବି ହୁଅନ୍ତି କେବେ କେବେ। ଯେତେ ଚାଷୀ ଭାଇମାନେ ଲାଭବାନ ହେବା କଥା, ଧନୀ ହେବା କଥା, ସମୃଦ୍ଧି ହେବା କଥା, ସେତିକି ହେଇପାରୁନାହାନ୍ତି, ସେଇଥିପାଇଁ ଗୋଟିଏ ସମାଧାନ ଅଛି ଆଜ୍ଞା, କୋଲ୍ଡ ଷ୍ଟୋର। ସେଇଟାକୁ କଲେ ସେଇ ଚାଷୀ ଭାଇମାନେ ସେଇ ସମୟରେ ବିକ୍ରି ନ କରିକି ଯେତେବେଳେ ମାର୍କେଟରେ ଯେଉଁ ଅତ୍ୟଧିକ ପରିମାଣରେ ଯେଉଁ ସବ୍ଜି ମିଳିନଥିବ ସେତିକି ବେଳକୁ ସେମାନେ କୋଲ୍ଡ ଷ୍ଟୋରକୁ ରଖିକି ସେଇଠୁ ଆଣିକି ବିକ୍ରି କଲେ ଆଜ୍ଞା ସେଇଟା ଆଉ ଅତି ଶୀଘ୍ର ଚାଷୀ ଭାଇମାନେ ଧନୀ ହେବେ, ଆଗକୁ ବଢ଼ିବେ, ଆଉ ନିଶ୍ଚିତ ଭାବରେ ସେମାନେ ଲାଭବାନ ହେଇକି ଧନୀ ଚାଷୀରେ ପରିଣତ ହେଇପାରିବେ ଆଜ୍ଞା।
0: ହୋଇ ହୋଇ ତ ଆଜ୍ଞା, ଆଜିକା ଆମର ଏଇ କାର୍ଯ୍ୟକ୍ରମ ଆପଣ ସାମିଲ ହେଲେ, ଆରୁ ଏତେ ସବୁ କଥାମାନଙ୍କେ ସୁନ୍ଦର ଭାବରେ ବତେଇଲେ, ଏଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
1: ଜୁହାର
2: ବିର୍ସୁ।
0: ହଁ ଦାଦା,
2: ଚାଷୀ ଭାଇଙ୍କର ଚାଷବାସର କଥା ତ ଶୁଣିଲା,
0: ହୋଇ ହୋଇ
2: ଆର୍ ସେ କେତେ ବଢ଼ିଆ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍, ଆର୍ ସେ ଭିତରୁ ଯେନ୍ତା ଆଜି ଲାଉ ଆର୍ କଖାରୁ ଚାଷ ବିଷୟରେ କହିଲେ,
0: ହୋଇ ହୋଇ
2: ଆର୍ ଧାନ ବି କେନ୍ କେନ୍ ହିସାବରେ କରସନ୍ ସେ ବିଷୟରେ ବି ତ ଜଣାଲେ,
0: ହୋଇଗା
2: ଆର୍ ତାଙ୍କର ପାନିର ବି ତ ସୁବିଧା ଟିକେ ଅଛେ, ବୋଇଲେ ସେ ଭଳିଆ ସେ ଚାଷବାସ କରୁଛନ୍ ଆରୁ।
0: ହୋଇ
2: ହେଲେ ଯେଉଁ ଗା ଗୀତ ପଦେ ଶୁନମା ବୈଠକିନ।
0: ହୋଇ ହୋଇ ଶୁନୁ।

0: ବିଶୁ
1: ହଁ ଦାଦା,
0: ଗୀତ ଶୁଣିଲା ଗା
1: ହଇ
0: ବୋଇଲେ ଯେଉଁ ଗା ସୂଚନା ମାନେ ଯେନ୍ ରହିଛେ ସେଟା ମାନେ ଜନେଇଦେମା
1: ହଇ ବେଲେ ପହିଲା କରି ଯେଉଁ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନଙ୍କରେ କେନ୍ତା କାଣା ଦରଦାମ ରହିଥିଲା ସବଜି ପତ୍ର ମାନଙ୍କର ଇ କଥାକେ ଜନେଇଦେମା।
0: ହଏ ହଏ ବୋଇଲେ ଆମର ରାଉରକେଲା ବଜାର ହାଟେ ଆଜିର୍କା ପନିପରିବା ସବୁ ଇ ଭଳିଆ ହାରାହାରି ଦରଦାମରେ ବିକ୍ରି ବଟା ହଉଥିଲା। ବୋଇଲେ ଆଲୁଟା କିଲୋ ପିଛା 16 20 ଟଙ୍କା, ପିଆଜ 25 ଟଙ୍କା, ଟମାଟର 40 50 ଟଙ୍କା, ବାଇଗନ 30 40 ଟଙ୍କା, ଭେଣ୍ଡି 20 30 ଟଙ୍କା, ବରବଟି 20 30 ଟଙ୍କା, କଲରା 40 ଟଙ୍କା, ବନ୍ଧାକୋବି 20 30 ଟଙ୍କା, ଫୁଲକୋବି 35 40 ଟଙ୍କା, ସାରୁ 50 ଟଙ୍କା, ଲାଉ ଗୋଟାକେ 20 ଟଙ୍କା, କଖାରୁ 20 30 ଟଙ୍କା, କାକୁଡ଼ି 30 40 ଟଙ୍କା, ମିର୍ଚା 120 ଟଙ୍କା, ଗାଜର 40 50 ଟଙ୍କା, ବିଟ 30 40 ଟଙ୍କା, ଜହ୍ନି 30 40 ଟଙ୍କା, ବିନ୍ସ 60 ଟଙ୍କା, କଞ୍ଚା କଦଲ 40 50 ଟଙ୍କା, କୁନ୍ଦୁରୁ 30 40 ଟଙ୍କା, ଅଦା 120 ଟଙ୍କା, ପୋଟଲ 40 ଟଙ୍କା, ଆରୁ ଲେସୁନ 200 ଟଙ୍କା।
1: ହଇ ହଇ ଇ ଭଳିଆ ସବୁ ଦରଦାମାନ ରହିଥିଲା।
0: ହେଲେ ବିର୍ଷୁ
1: ହଁ ଦାଦା,
0: ପାଣିପାଗ ସୂଚନା ବି ଜଣେଇ ଦଉ ଗା।
1: ହଇ ହଇ ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇ ଠାନୁ ଯେନ୍ ସୂଚନା ମିଳିଛେ ସେହି ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ସଫା ହିଁ ରହିବା, ଆରୁ ଯେନ୍ ତଲୁଆ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 6 କିଲୋମିଟର ଦେଇକିରି ବୋହିପାରେ, ଆରୁ ତାପମାତ୍ରା ଯଦି ଦେଖମା ସବୁନୁ ଏତକା 45 ଡିଗ୍ରୀ ଆରୁ ସବୁନୁ କମ 27 ଡିଗ୍ରୀ ସେଲସିୟସ ରହିପାରେ। ହେନ୍ତାନ ଆର୍ଦ୍ରତାଟା ସବୁନୁ ଏତକା 45% ଆରୁ ସବୁନୁ କମ 7% ରହିବା ବୋଲିକିରି ସୂଚନାଟା ରହିଛେ।
0: ତ ଇ ଭଳିଆ ସୂଚନା ରହିଛେ ନେଇ କେ।
1: ହଇ ଦାଦା।
0: ହେଲେ ବିର୍ଷୁ
1: ହଁ ଦାଦା,
0: ସମୟ ହେଲା ନଗା ଆମର ବୈଠକି ସାରବାର।
1: ହଇ ହେଲେ ବୈଠକି ସରମା ଯେ ଆମର ଚାଷୀ ଭାଇ ବହିନ ମାନକେ ଆମର ଠିକନାଟାକେ ଜଣେଇ ଦେମା।
0: ହଏ ହଏ
1: ଯେନ୍ ଠିକନା କେ ପାଇକିରି ଆମର ଏ କାର୍ଯ୍ୟକ୍ରମ ବିଷୟରେ ମତାମତ ଲେଖିପାରମେ, ତାର ସାଙ୍ଗେ ସାଙ୍ଗେ କାଣା ସବୁ ଚାଷବାସ କରୁଛନ୍ ସେ କଥା ବି ସେନ ଲେଖମେ ଗା।
0: ହଏ ଗା ବୋଇଲେ ଆମକୁ ଚିଠି ଲେଖବା ଠିକନା ହେଲା
1: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ଆଉ ଚାଷୀ ଭାଇ ବହିନ ମାନେ ଆମର ଏ କିଷାନବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି। ବୋଇଲେ ଚାଷୀ ଭାଇ ବହିନ ମାନେ ଆଜିର ଲାଗି ଆମର ବିର୍ଷୁ ଭାଇକେ ଆରୁ ସମାରୋହ ଭାଇକେ ଇ ବୈଠକିନୁ ବିଦାୟ ଦଉନ୍। ଜୁହାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ବ୍ୟବସାୟିକ ଭିତ୍ତିରେ ଲାଉ ଓ କଖାରୁ ଚାଷ ସମ୍ପର୍କରେ ନୂଆଗାଁ ବ୍ଲକ ଅନ୍ତର୍ଗତ ଲାଙ୍କୋଇ ଗ୍ରାମର ଚାଷୀ ଛୈଲା ମୁଣ୍ଡାରୀଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ଖାମୋସି ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି ଏବଂ କୁମାର ସାନୁ, ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ଯତୀନ ଲଲିତ।

0: ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ ସେଣ୍ଟର, ଷ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଏଲନଗର, ରାଉରକେଲା।
1: କଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲି ସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ ହେଲା କ୍ୱାର୍ଟର ନମ୍ବର A29, ସେକ୍ଟର 1, ରାଉରକେଲା। ଆମକୁ ଫୋନ କରିବାର ନମ୍ବରଟି ହେଲା 8114901681।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ମୋହରା ଚଳଚ୍ଚିତ୍ରରୁ। ଗୀତରୁ ଗାଇଛନ୍ତି ପଙ୍କଜ ଦାସ ଏବଂ ସାଧନା ସରକମ। ରଚନା ଇନ୍ଦିବର, ସଙ୍ଗୀତ ବିଜୁସା।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ବାଦଲ ଚଳଚ୍ଚିତ୍ରରୁ। ଗୀତରୁ ଗାଇଛନ୍ତି ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି, ରଚନା ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ମତେ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥର ଶୁଣିବା ବାବୁଲ ସୁପ୍ରିୟଙ୍କ କଣ୍ଠରେ, ରଚନା ଅରୁଣ ମନ୍ତ୍ରୀ।

ତମନ୍ଦୁ ଶେଷ ହେଲା ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଆଲବମ୍ ତମ ଆଖି ରୁକେତରୀ ଗୀତ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ବର୍ତ୍ତମାନ ଆସନ୍ତୁ ଶୁଣିବା ନାଟକ ଅଖାଡ଼ୁଆ ମହାପାତ୍ର, ରଚନା ମିତ୍ରଭାନୁ ଶତପଥୀ, ପ୍ରଯୋଜନା ରମାପଦ ନନ୍ଦ, ସହଯୋଗିତା କିଶୋର ମହାନ୍ତି।

0: ମୁଲମା ଏ କୁଆଡେ ଗଲ ମୁଲମା
1: ପୋଡି ଯାଉନି ତମ ଡାକ କାହିଁକି ତଣ୍ଟି ଫଟେ ଡାକୁଛ ଶୁଣେ କାଇ ଡାକୁଛ
0: ମଲା ମଲା ମଲା ଟିକେ ଥଣ୍ଡା ହୁଅ ଆଇ ଟିକେ ଥଣ୍ଡା ହେଲେ ସିନା କହିବି ଦେଲ ଛତାଟା ଦେଲ
1: ଭଲା ମର୍ଦ୍ଦଟେ
0: ଯାହା ହଉ ମର୍ଦ୍ଦ ତ କହିଲ
1: ଏଇ ଧର ତମ ଛତା ହେଇଟି ଦେଖ ଛତା ପୁରୁଣା ହେଲାଣି ନୂଆ ଛତାଟିଏ କିଣିଲେ ହୁଅନ୍ତାନି ଖାଡି ସବୁ କେମିତି ଆ କରି ପଦାକୁ ବାହାରି ପଡିଲାଣି ଦି ଜାଗା ପୁଣି ତାଳି
0: ହବ ହବ ଗୁଲମା ଆହୁରି ହବ ହବନି କାହିଁକି ଜାଣିଛ ଇଂରେଜୀରେ ଗୋଟେ ପ୍ରବାଦ ଅଛି ଓଲ୍ଡ ଇଜ୍ ଗୋଲ୍ଡ
1: କଣ କହିଲ ହଁ କଣ କହିଲ ଟିକେ ଓଡିଆରେ କୁହ ଭଲା ଏ ଇଂରାଜୀରୁ ମୁଁ ବା କଣ ବୁଝିବି
0: ଆଏ ତା ଆକ୍ଷରିକ ଅର୍ଥ ହେଲା ଯେଉଁ ଜିନିଷ ଯେତେ ପୁରୁଣା ସିଏ ସୁନାବି ଏଇ ଛତାଟିକି ଦେଖ ଖାଡି ବାହାରି ପଡିଛି
1: ହଁ ତ ପଡିଛି
0: ତାଳି ପଡିଛି
1: ପଡିଛି
0: ଅଥଚ କିଣା ହେଇଛି ଦ୍ୱିତୀୟ ମହାଯୁଦ୍ଧ ବେଳେ ଇଏ କନାକୁ ଦେଖ ଦେଖ ହାତ ଦେଇକିରି ଦେଖ ଏବେ ବି କେମିତି ମଜବୁତ କେମିତି ଟାଣୁଆ ଅଛି ହଏ ତମ ପାଇଁ ରିବନ କିଣି କିଣି ମୋ ଧପା ଶେଷ ହେଲେ ଇଏ ଛତା
1: କିନ୍ତୁ ଦି ଦିଟା ତାଳି ପଡିଲାଣି ଲୋକେ ଦେଖିଲେ ହସିବେନି
0: ଲୋକେ ହସିବେ ତ ହସନ୍ତୁ ଆଏ ହସନ୍ତୁ ସେଥିରେ ଆମର କଣ ଯାଏ ଆସେ ଇଏ ତମ କଥା ଧରାଯାଉ ତୁମେ ତ ଆଉ ନୂଆ ନୁହଁ ନିଜକୁ ଦେଖ
1: ଆଉ
0: ପୁରାତନ ବୁଝିଲ ଗୁଲମା ତୁମେ ଏକବାରେ ପୁରାତନ କୋଡ଼ିଏ ବର୍ଷ ତଳେ ତୁମେ ଯାହା ଥିଲ ମାନେ ବାହାଘର ବେଳେ ବର୍ତ୍ତମାନ ତା ନା ହଉ ସତାରେ ତାଳି ପଡିଲା ପରି ତମ ମୁହଁରେ ବୟସର ତାଳି ଲେଖାଗଲାଣି
1: ମୋ ମା ତ ମତେ ହଳଦୀ ନଗେଇ ଏମିତି ଜକ ଜକ କରି ଦେଇଥିଲା ଯେ ଏ ଦିଅରୁ ମାଛି ଖସି ପଡୁଥିଲା
0: ଥିଲା ଥିଲା ବୟସ ବେଳେ ସେସବୁ ଥିଲା ଏବେ ତାହେଲେ କଣ ତୁମକୁ ଛାଡି ଦେଇ ଅନ୍ୟ ଜଣେ ଯୁବତୀର ପାଣି ଗ୍ରହଣ କରିବି ମୁଁ
1: କଣ କହିଲ କଣ କହିଲ କଣ କହିଲ ତମେ ବାହା ହବ ଆଉ ଥରେ
0: ବାଜିଥାନ୍ତା ଆଏ ମୁଥ ପର୍ଯ୍ୟନ୍ତ କଥା କାହିଁକି ଯିବ ଏଥର ବୁଝିଲ ତ ଓଲ୍ଡ ଇଜ୍ ଗୋଲ୍ଡ ପୁରାତନ ଜିନିଷ ଠିକ ସୁନାପୁରି ନୂଆ ଛତାର କଣ ପ୍ରୟୋଜନ ହଉ ଗାମୁଛାଟା
1: ଆଣୁଛି
0: ଗୁଲମା ତମର ଏ ଅଭ୍ୟାସ ଟିକି ଛାଡ଼ ସବୁ କଥାରେ ଗୋଟେ ଯୁକ୍ତି କରୁଛ ଏଇଟା ଭଲ ନୁହଁ ଇଂରେଜୀରେ ଗୋଟେ ପ୍ରବାଦ ଅଛି ଜାଣିଛ
1: ମଲା ମୁଁ କେମିତି ଜାଣିବି ବା କୋଉ ପ୍ରପାତ କେତେବେଳେ ତମକୁ ଶୁଣୁଛି
0: ଆଏ ପ୍ରପାତ ନୁହ ପ୍ରପାତ ନୁହ ପ୍ରବାଦ
1: କଣ ସେ ପ୍ରବାଦ ଶୁଣେ ଟିକେ ପ୍ରଥମଟା ତ ଶୁଣିଲି ମୁଣ୍ଡେ କି ଯା ଛତା କୁକୁର ଭୁକିବେ ରାସ୍ତାରେ
0: ଆଉ ଦ୍ୱିତୀୟଟି ହେଲା ଟୁ ଓଲ୍ଡ ଇଜ୍ ରୋଲ୍ଡ ଗୋଲ୍ଡ ଅର୍ଥାତ ଅତ୍ୟଧିକ ପୁରୁଣା ବସ୍ତୁ କୃତ୍ରିମ ସୁନାପୁରୀ ଗାମୁଛାର ଲାଇଫ ହେଲା ଛଅ ମାସ କି ବର୍ଷେ ୟାକୁ ମୁଁ ବ୍ୟବହାର କଲିଣି ଆଠ ବର୍ଷ ହବ ତେଣୁ ଅତ୍ୟଧିକ ପୁରୁଣା
1: ଏ ମା ଅବିକା କଣ ହବ ତମ ନୂଆ ଗାମୁଛା ତ ଗୁଲ ନେଇଗଲା ପହଁରା ଶିଖିବ ବୋଲି
0: ଗୁଲ ନେଇଗଲା କି ସେ ଗାମୁଛା କଣ ତା ବୋପାୟ ଗୁଲମା ଇଏ ଗାମୁଛା ଟିକି ମଧ୍ୟ ତାକୁ ଦେଇଦିଅ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ପାଇବ ତମ ପୁଅ ସନ୍ତରଣରେ
1: ମୁଁ କଣ କରିବି ଯେ
0: ତମେ ଆଉ କରିବ କଣ ରହିଥ ରହିଥ ଦକ୍ଷିଣ ନାସା ପଟରେ ନିଶ୍ୱାସ ଚାଲିଲାଣି ଶୁଭ ମୁହୂର୍ତ୍ତ ମୁଁ ବାହାରିଲି ମଙ୍ଗଳମ୍ ଭଗବାନ ବିଷ୍ଣୁ ମଙ୍ଗଳମ୍ ଗରୁଡ଼ଧ୍ୱଜ ମଙ୍ଗଳମ୍ ପୁଣ୍ଡରୀକାକ୍ଷ ମଙ୍ଗଳମ୍ ପୁଣି ସେ ଅନୁକୂଳଟା ବିଗିଡ଼ିଗଲ ଆଉ ଦେଖ ଦେଖ ଗୁଲମା ମୁଁ ବାରମ୍ବାର ମନା କରିଛି ଅନୁକୂଳରେ ବାହାରିଲା ବେଳେ ପଛରୁ ଡାକିବନି ବୋଲି ଆଜି ଦିନଟା ସତ୍ୟାନାଶ କରିଦେଲ ତୁମେ
1: କଣ କହିଲ ମୁଁ ସତ୍ୟାନାଶ କଲି ହଁ ତମରେ ପୁରୁଣା କାଳିଆ ଅଭ୍ୟାସ ଯୋଗୁ କୌଣସି କାମ ଆମର ହେଇପାରୁନି ଆଜିକାଲି ଯୁଗରେ ଅନୁକୂଳ କଣ ଅନୁକୂଳ ଗୋଟା କଣ ବା ଘରୁ ତ ବାହାରିଲ କାମ ସାରି ଘରକୁ ଫେରିବ ଆଗକୁ ପଛକୁ ଗୋଡ଼ ନାକରେ ହାତ ଦେଇ ଏ ସର୍କସ କଣ କରୁଛ ବା
0: ଏଇ ତ ତୁମେ ବୁଝିବ ଓଲଟା ଆଏ ସର୍କସ ନୁହ ନିଶ୍ୱାସର ଗତି ବୁଝିଲ ନିଶ୍ୱାସର ଗତି କୋଉ ପୁରାରେ କୋଉ ପାଦ ଆଗକୁ ପଡିବ ସେଇ କଥା ବୁଝିବା କଥା ଆଉ ସର୍କସ ଟିକେ ଜାଣୁ ଦେଖୁଛ
1: ଏବେ ଗଲେ କଣ ମହାଭାରତ ଅସୁଧ ହେଇଯିବ କି
0: ଶୁଣ ଗୁଲମା ଆଜି କି ବାର
1: ମଙ୍ଗଳବାର
0: ମଙ୍ଗଳବାର ଦିନ ବେଳା ଅଶୁଭ କିନ୍ତୁ ନକ୍ଷତ୍ର ବିଚାର କଲେ ରେବତୀ ନକ୍ଷତ୍ର ଥିବାରୁ ଏଇଟା ଶୁଭ। ଯାତ୍ରା ଆରମ୍ଭ କରିଥିଲି ଶୁଭ ମୁହୂର୍ତ୍ତରେ, କିନ୍ତୁ ତମେ ଡାକିଦେଲ ପଛରୁ, ଅନୁକୂଳ ବିଗିଡ଼ିଗଲ। ଏବେ ବାହାରିଲେ କିଛି ଶୁଭ କାର୍ଯ୍ୟ ହେଇପାରିବନି।
1: କାହିଁକି କାଲି ଯାଉନ?
0: କାଲି କାଲି ବୁଧବାର ନବମୀ, ମତେ ଦେଖିବାକୁ ପଡିବ, ହୁଏତ କାଳଘଣ୍ଟ ଯୋଗ ଥାଇପାରେ।
1: ଆଉ ଗୁରୁବାର?
0: ତମେ କଣ ଜାଣ ଜ୍ୟୋତିଷ ଶାସ୍ତ୍ର, କାଲି ଯମଘଣ୍ଟକ ଯୋଗ ଅଛି, ତା ଛଡା ଗୁରୁବାର କାର୍ଯ୍ୟ ନିଷ୍ଫଳା ବୋଲି ସମସ୍ତେ କହନ୍ତି।
1: ହେଲା, ଏବେ ଗୁରୁବାର ନହେଲା ନାହିଁ, ଶୁକ୍ରବାର ଦିନ ଯିବ। ହେଇଟି, ମୁଁ ବି ସାଙ୍ଗରେ ଟିକେ ଯାଆନ୍ତି ବଜାର, କିଣା କିଣି ଅଛି।
2: ମେଢ ସୁନ୍ଦର ଦିଶନ୍ତା,
0: କିଣା କିଣି ଅଛି। ହବନି
1: ହବନି କଣ ହବନି?
0: ଆଏ ଶୁକ୍ରବାର ରେଗୁଲ ମା, ତମେ ତ ଯିବ, ତମ ସାଙ୍ଗରେ ଗୁଲ ବି ଯିବ, ଗାଈ ପଛରେ ବାଛୁରୀଟିଏ ଗଲା ବି, ତାହେଲେ କଣ ହବ ଜାଣ ଗୁଲ ମା? ମହାପାତ୍ର ଡାଇନେଷ୍ଟିର ପୂର୍ଣ୍ଣଚ୍ଛେଦ ପଡ଼ିଯିବ।
1: ପୂର୍ଣ୍ଣଚ୍ଛେଦ ସେଉଠୁ?
0: ଆଏ ସେଉଠୁ ଆଉ କଣ, ପାଞ୍ଜି ଦେଖ, ଶୁକ୍ରବାର କର୍କଚା ଯୋଗ ଅଛି, ତତ୍ସହିତ ମୃତ୍ୟୁ ଯୋଗ, ତା ସହିତ କାଳ ବେଳା, ମୃତ୍ୟୁ ସୁନିଶ୍ଚିତ, ତେଣୁ ପୂର୍ଣ୍ଣଚ୍ଛେଦ।
1: ହେଲୋ ମା, ଏତେ କଥା ଅଛି?
0: ବହୁତ ଅଛି, ବହୁତ ଅଛି, ତେଣୁ ମୋ ପିଛା ଛାଡ଼।
1: ଯାହା କରୁଛ କରୁଥା, ନାକରେ ଗୋଡ଼ରେ ହାତ ମାରୁଥା, ମୁଁ ଯା।
3: ବାପା ବାପା ବାପା, ତମେ ଏଯାଏ ଯାଇନ?
0: ମୋର ଆଉ ଯିବାର ପ୍ରଶ୍ନ ଉଠୁନି ରେ ପୁତ୍ର ଗୁଲଚନ୍ଦ୍ର, ଅନୁକୂଳ ବିଗିଡ଼ି ଗଲାଣି, ଯାତ୍ରା ଆଜି ନିଷେଧ।
3: ଆଜି ନଗଲେ ଆଉ ହବନି, ଆଡମିସନ ମୋର ଆଜି ଯେ।
0: ବାପା ଗୁଲ, ଅକୁଳର କୁଳ ଗୁଣ ନିଧି, ପୁତ୍ର ଆଜି ଆଉ ଆଡମିସନ ହବନି, ଆଡମିସନ ହବ ଆସନ୍ତା ବର୍ଷ।
3: ମା ଏ ମା,
0: ଓହୋ କାଇଁ ପାଟି କରୁଛୁ?
3: ବାପା କହିଲେ ଅନୁକୂଳ ବିଗିଡ଼ି ଗଲାଣି, ଆଜି ଆଉ ଆଡମିସନ ହବନି, ଆଡମିସନ ହବନି ଆର ବର୍ଷରେ।
1: କଣ ହେଲା? ଆଡମିସନ ହବନି, ଦେଖିବା କେମିତି ହବନି, ପିଲାଟା ପୁଣି ଏ ବର୍ଷ କଣ କରିବ ବା, ଚାଷ ନା ଟକେଇ ବୁଣା।
0: କଣ ବୁଝିବ ତମେ ଗ୍ରହ ନକ୍ଷତ୍ରଙ୍କର ଯୋଗ ଆଉ ବିଯୋଗ
1: କହିଲେ କଣ ନା, ଗ୍ରହ ନକ୍ଷତ୍ର, ପିଲାଟାର ଆଡମିସନ ହେଇପାରିବନି, ଯୋଗ ବିଯୋଗ।
0: ତମେ ତାହେଲେ ବୁଝିପାରିଲନି କିଛି, ମୁଁ ଟିକେ ବିସ୍ତାରିତ ଭାବରେ ତୁମକୁ କହେ, ପ୍ରତ୍ୟେକ ଶୁଭ ଗ୍ରହ ବର୍ତ୍ତମାନ ଅଶୁଭ ସ୍ଥାନ।
1: କଣ ଆଉ ବୁଝେଇବ, ଲେମ୍ବୁ ନା ଲୁଣ?
0: ଦେଖ, କାନ୍ଦିଲେ ହବନି, କାନ୍ଦିଲେ କଣ ଭାବିଛ କୌଣସି ସମାଧାନ ସମାଧାନ କେବେ ହୁଏ? ଆଏ ଶାସ୍ତ୍ର କହୁଛି, ଅର୍ଦ୍ଧମିତ ଯଦି ପଣ୍ଡିତ, ବିପଦ ବେଳେ ପଣ୍ଡିତ ଲୋକେ ଅଧେ ଛାଡ଼ି ଦିଅନ୍ତି, ବାକି ଅଧକରେ କାମ ଚଳାନ୍ତି। ତୁମେ ସେମିତି ଚଳେଇବ ନା? ଆଉ ଗୁଲ, ଆମର ଏ ବର୍ଷ ପଡ଼ିଲାନି, ଛାଡ଼ି ଦିଅ, ଆର ବର୍ଷ ପଡ଼ିବ।
1: କାହିଁକି ଖାଲି ତାର ସେ ପାଞ୍ଜି ଜନ୍ମ କୁଣ୍ଡଳୀ ଧରି ଘାଟି ହଉଛ? ଶୁଣେ, କିଛି କୁଆଡୁ ହବନି, ଯାଅ ଆଡମିସନଟା ସାରି ଦିଅ।
0: ବିଲକୁଲ ନୁହଁ, ଅନୁକୂଳ ବିଗିଡ଼ି ଗଲାଣି, ଯିବା ମାତ୍ରେ ବାଟରେ ଅନର୍ଥ ହବ ହିଁ ହବ, ବୁଝିଲ ଗୁଲ ମା? ବିରାଡ଼ି ରାସ୍ତା କାଟିନି ଯେ ମୁଁ ତିନି ପାଦ ପଛକୁ ଯାଇକିରି ପୁଣି ଆଉ କୁମାରୀ ଯିବି। ଅନୁକୂଳ ଚାଲିଗଲା, ବର୍ତ୍ତମାନ ବାରବେଳା, ବାରବେଳାରେ ଯାତ୍ରା ନିଷେଧ, ଅନ୍ତତ ମୁଁ ଯାହା ଜାଣିଛି।
1: ହେ ପ୍ରଭୁ, ହେ ଲୋକକୁ ମୁଁ କଣ ବୁଝେଇବି, ଖାଲି ମୁଣ୍ଡ ବାଡ଼େଇ ଦେବାକୁ ଇଚ୍ଛା ହଉଛି, ଯାଏ ମୁଁ ଟୁନା ବୋଉ।
0: ଆଏ ତମେ କଣ ଭାବିଛ, ତମ ପଡ଼ୋଶୀ ଟୁନା ବୋଉ ମୋଠୁ ବେଶୀ ଜାଣିବାର, ମୋଠୁ ବେଶୀ ଜ୍ଞାନୀ, ପାଞ୍ଜିକାର, ଜ୍ୟୋତିଷ ଶିରୋମଣି, ସିଏ ଆମକୁ କଣ କହିବ? ଆଉ ପୁଣି
1: ଆଉ ପୁଣି ପୁଣି ମୁଁ କିଛି ଶୁଣିବି ନାହିଁ, ମୋ ଗୁଲ ପଢିବ, ଆଡମିସନ ହବ, ଦେଖିବି କିଏ ରଖିବ।
0: କୁଆଡେ କୁଆଡେ
1: ଯାଉଛି?
0: କିଏ?
4: ଆଜ୍ଞା ପୁଷ୍ପ।

0: କଥା କହିଛନ୍ତି ଆପଣ
1: ଆଜ୍ଞା
0: ହଁ
1: ଆପଣ ଏତେ ତତ୍ତ୍ୱ କଥା କୁଆଡ଼ୁ ଜାଣିଲେ
2: ତତ୍ତ୍ୱବିତ୍ ହେଲେ ହିଁ ଜାଣିପାରିବ ତର୍କ କଲେ ହିଁ ମୀମାଂସାରେ ପହଞ୍ଚିବ ତର୍କ ତ କରିବନି ଜାଣିବ କ'ଣ ହେ ଗୁଲ ମାସିଲେ ଆଜି ଥାଉ ଆଜି ଥାଉ ସାବିତ୍ରୀ ଉପଖ୍ୟାନ ମୁଁ ତୁମକୁ ଆଉ ଦିନେ ଡିଟେଲରେ କହିଦେବି
1: ଆଜ୍ଞା ଇଏ ଚାଲି ସେଟା ଦବାକୁ ଭୁଲି ଯାଇଛନ୍ତି ଯେ
2: ଓହୋ ଏଇଟା ଭୁଲି ଯାଇଛୁ ହଉ
1: ହଉ ନମସ୍କାର
2: ନମସ୍କାର ନମସ୍କାର
1: ଏ ଭିତରେ ଏତେ କଥା ଅଛି ଏଇ ଲୋକଟା ଅଖାଡ଼ୁଆ କିନ୍ତୁ ଭାରି ତତ୍ଵ କଥା ତ କହୁଛି
2: ଆଏ ତମ ମୁଖମଣ୍ଡଳରେ ପ୍ରସନ୍ନତାର ଆଭାସ ଗୁଲ ମା ଏଇ ତ ସାତ୍ତ୍ୱିକ ଭାବ କଣ ମନ୍ଦିରରୁ ଫେରିଲ ବୋଧୁଏ ମାନଙ୍କ ଜାତକ ପାଖରେ ରଖିଥାଏ ସବୁବେଳେ ଦରକାର ବେଳେ କାମରେ ଆସିବ ବୋଲି
3: ଜାତକ କଣ ହବ ଶୁଣେ ତମେ ତ ଅନୁକୂଳ ବିଗିଡ଼ିଲା ପରେ ଗଲନି ଟୁନି ବାପା ଗଲେ
2: ଆଏ ତମେ କଣ ବୁଝିବ ମାଇ ପି ଲୋକ ତୁମେ ଦେଖ ଦେଖିଲ ଗୁଲମା କିଶୋରୀ ବାବୁଙ୍କ ଜାତକ ଦେଖ ସିଂହରେ ବୃହସ୍ପତି ବିଦ୍ୟାର୍ଜନ ବିଦ୍ୟାଦାନ ଗୁଲର ଜାତକ ସହିତ କିଶୋରୀ ବାବୁଙ୍କ ଜାତକ ନିବିଡ଼ ସମ୍ପର୍କ ରହିଛି ତେଣୁ ଆଡମିସନ ହେଇଗଲା
3: କଣ କହିଲ ଜାତକ ମେଳକ ଯୋଗୁ ହେଲା ଅଥଚ ମୁଁ ଯାଇ ତାଙ୍କୁ କହିଲାରୁ
2: ଜ୍ୟୋତିଷ ଶାସ୍ତ୍ରର କରାମତି ଏଇଠି ଦେଖ କିଶୋରୀ ବାବୁ ବିଦ୍ୟାଦାନ ପାଇଁ ଟଙ୍କା ଖର୍ଚ୍ଚ କରିବା ଯୋଗ ତାଙ୍କର ଅଛି ପରୀକ୍ଷାମୂଳକ ଭାବରେ ଆମେ ବର୍ତ୍ତମାନ ଗୁଲୁକୁ ପଠେଇବା ବହି କିଣିବା ପାଇଁ ମଉସାଙ୍କୁ ସେ କିଛି ଟଙ୍କା ମାଗୁ ଦେଖିବ ସିଏ ସାଙ୍ଗେ ସାଙ୍ଗେ ଦେଇଦେବେ
3: ସିଏ ତ ସବୁବେଳେ ମଉସାଙ୍କ ପାଖରେ
2: ଆରେ ପରୀକ୍ଷା କରି ଥରେ ଦେଖ ପଠାଅ ତାକୁ ମଉସାଙ୍କ ପାଖକୁ ଆରେ ଗୁଲ ଗୁଲ
4: କଣ ବାପା
2: ବାପ ଗୁଲ ଚନ୍ଦ୍ର ତୋର ଆଡମିସନ ହେଲା
4: ହଁ ଆଡମିସନ ତ ହେଇଗଲା
2: କିଏ ଯାଇଥିଲେ ତୋ ସାଙ୍ଗେ
4: ତମେ ତ ଗଲନି ଆଉ ଯିବ କିଏ ମା କହିଲାରୁ ମଉସା ସାଙ୍ଗରେ ଗଲେ
2: ଅତି ସୁନ୍ଦର ଅତି ସୁନ୍ଦର କହିଲୁ ଗୁଲ ମଉସା ତୋର କେମିତି ଲୋକ
4: ଭାରି ଭଲ ମଉସା ସବୁବେଳେ ମତେ ପଢାପଢି ବିଷୟରେ ପଚାରନ୍ତି
2: ଠିକ ଠିକ ହଉ ତୁ ଗୋଟେ କାମ କରେ କିନ୍ତୁ ମୁଁ ପଠେଇଛି ବୋଲି କହିବୁନି
4: କଣ କରିବି
2: ତୁ ମଉସାଙ୍କୁ କହିବୁ ମୋର ବହି କିଣିବା ପାଇଁ ଟଙ୍କା ଦରକାର ଯା ହେଇଟି ଯାହା କହିବେ ମତେ ଆସିକିରି କହିବୁ ମୁଁ ପଠେଇଛି ବୋଲି କହିବୁନି
3: ତମେ ଭାବୁଛ ତାର ବହି କିଣିବା ପାଇଁ ଟଙ୍କା ମଉସା ଦେବେ ଅସମ୍ଭବ
2: ଅସମ୍ଭବ କି ସମ୍ଭବ ଦେଖ ଏଇ ଆସିଲାଣି ତ ଗୁଲ ବାପା ଗୁଲ ଚନ୍ଦ୍ର ମଉସା କଣ କହିଲେ
4: ମଉସା କହିଲେ କାଲି ସେ ନିଜ ବହି କିଣି ଆଣିବେ
2: ସାବାସ ଦେଖିଲ ଗୁଲ ମା ଶାସ୍ତ୍ର କେମିତି କାମ କରୁଛି ମୁଁ ଆଉ ଖାଲି ତାର ଯୁକ୍ତି କରେ ଆଉ ଅନୁକୂଳ କାହିଁକି କରିଥାଏ ଏବେ ଜାଣିଲ
3: ଆଶ୍ଚର୍ଯ୍ୟ ତାହେଲେ
2: ବାଟ ଖର୍ଚ୍ଚ ଆମଠୁ ନବ ଆଉ ବହି କିଣେଇ ଦେବେ ମଉସା ଆଉ ଟିକେ ଚେଷ୍ଟା କଲେ ଟ୍ୟୁସନ ଫି ମଧ୍ୟ ଦେଇ ଦେଇପାରନ୍ତି
3: ହଉ ହେଲା ମୁଁ ହାରିଗଲି ତମେ ଜିତିଲ ହେଲା ତ ଏବେ ଟିକେ ଯାଅ ବଜାରରୁ ପରିବା ପତ୍ର ନେଇକି ଆସ ନହେଲେ ଆଜି ରନ୍ଧାରନ୍ଧି ବନ୍ଦ
2: ପରିବା ଖୁସିରେ ଆସିବ ଅସୁବିଧା କିଛି ନାହିଁ କିନ୍ତୁ ସୂର୍ଯ୍ୟାସ୍ତ ପରେ ଆରେ ଆହା ଏ ତ ସନ୍ଧ୍ୟା ତ ହେଇଗଲାଣି ଆଉ ଦିଅ ଦିଅ ପରିବା ବ୍ୟାଗ ଦିଅ ମୁଁ ଯାଏ
3: ପରିବା ଆଣିବ ଯେ ଦି ଚାରିଟା ଦୋକାନ ବୁଲି ଭଲ କିରି ବାଛି ପରିବା ଆଣିବ
2: ହଁ ସେ ତୁମେ ଜାଣିଛ ପରିବା ମୁଁ କେତେ ଶସ୍ତାରେ ଆଣେ ଅଧା ଦାମରେ କିନ୍ତୁ ଟିକେ ପରିଶ୍ରମ ଦରକାର ଗୁଲ ମୋ ସହିତ ଗଲେ ଭଲ ହୁଅନ୍ତା
3: ଗୁଲ ତମ ସହିତ ଯିବ ନାଇଁ ନାଇଁ ତାର ପଢାପଢି ଅଛି
2: ଆହା ତମେ ବୁଝିପାରିବନି ଗୁଲ ମା ଗୁଲ ଆଉ ମୁଁ ଦି ଜଣ ଗଲେ ପରିବା ଅଧା ଦାମରେ ମିଳିବ
3: ଅଧା ଦାମରେ
2: ହଁ ଶୁଣ ଶୁଣ ହାଟରେ ଦୋକାନୀ ମାନେ ସବୁବେଳେ ଏକା ସମୟରେ ଆସନ୍ତିନି ଆମେ ଆଗୁଆ ଯାଇକିରି ଗୋଟେ କୁଣରେ ଠିଆ ହେଇ ଧୂଆଁ କୁହନି ସାଗର ଥିବୁ
3: କି ଆଶ୍ଚର୍ଯ୍ୟ ଲୋକ ତମେ ପରିବା କିଣିବା ପାଇଁ ଯିବ ଧୂଆଁକୁ କାହିଁକି ଅନିଶା କରିବ ବା
2: ଅଛି ଅଛି ଅଛି କଥା ଅଛି ଗୁଲମା କଥା ଅଛି ତୁମେ ଜାଣିପାରୁନ ଧୂଆଁ ସହିତ ପରିବାର ଗୋଟେ ସମ୍ପର୍କ ଅଛି ସେ ରହସ୍ୟ ମତେ ଜଣା ଧୂଆଁ ଉଠିବାର ଅର୍ଥ ହେଲା ଦୋକାନୀ ଧୂପକାଠି ଲଗେଇଲା
3: ହେଲା ସେଇଠୁ ତମର କଣ ଗଲା ଶୁଣେ
2: ହଁ କିଛି ନୁହଁ ଆଇ ଶୁଣିବ ଶୁଣ ଧୂଆଁ ଉଠିବା ମାତ୍ରେ ମୁଁ ଦୋକାନୀ ପାଖକୁ ଚାଲିଯିବି ତାର ଅର୍ଥ ହେଲା ଦୋକାନୀର ପ୍ରଥମ ବହିନି ମୋ ପାଖରୁ ହବ ବାସ୍ ଖାମ୍ପତେ ଅଧା ଦାମରେ ପରିବା ଲାଭ
3: ସିଏ ଯଦି ନ ଦିଏ
2: ଦେବନି ତା ବାବା ଦବ

0: ଆଏ ପ୍ରଥମ ବହିନୀ ପରା ଟଙ୍କା ମୁଣ୍ଡରେ ମାରିକି ରଖିବ, ଦବନି କ'ଣ? ହଉ ମୁଁ ଯାଏ, ଚାଲ। ଆରେ ଗୁଲ ଗୁଲ
1: ବାପା,
0: ଚାଲ ଯିବା, ବଜାର ଯିବା ବାପା, ଯିବା।

0: ବାପା କହିଲା ଆଉ କେତେ ସମୟ ଛିଡ଼ା ହେବା ଜାଗାରେ?
1: ଦେଖେ ଗୁଲ, ତୁ ପାଠ ପଢ଼ୁଛୁ କି ନାହିଁ? ପାଠ ହେଲା ସାଧନା, ସାଧନା ପାଇଁ ଦରକାର ଧୈର୍ଯ୍ୟ। ଆରେ ଧୈର୍ଯ୍ୟକୁ ଅଭ୍ୟାସ କରିବାକୁ ହୁଏ, ଠିକ ଇଏ ମଧ୍ୟ ଏକ ସାଧନା। ଇନପୁଟ କମ ଆଉଟପୁଟ ବେଶୀ, ଖର୍ଚ୍ଚ ଅଳ୍ପ କିନ୍ତୁ ଲାଭ ବେଶୀ, କ'ଣ ବୁଝିଛୁ?
0: ମୋ ଗୋଡ଼ ଗୋଳେଇ ହେଲାଣି।
1: ସହିଯା ବାପା ସହିଯା, ଯେତେ ସହିବୁ ତୋର ଧୈର୍ଯ୍ୟ ସେତେ ବଢ଼ିବ। ଆଉ ଆଉ କ'ଣ ଛିଡ଼ା ହେବାକୁ ପଡ଼ିବ ଆମକୁ ଗୁଲ? ଏଠି ଆଉ ଛିଡ଼ା ହେବାକୁ ପଡ଼ିବ।
0: ଏଇଠି ବାପା, ବାପା ଉଠିଲା।
1: ଉଠିଲା କ'ଣ ଉଠିଲା କିରେ ଗୁଲ?
0: ହେଇ ଧୂଆଁ, ହେଇଠି ଦେଖୁନ ସେ କ'ଣ ରେ ଧୂଆଁ ଉଠିଲାଣି।
1: ଆଉ ଡେରି କାହିଁକି? ଚାଲ ବାପା, ତୁ ଆର କୋଣକୁ ଯା, ମୁଁ ଯାଏ ଏ ପାଖକୁ। ସେ କୋଣକୁ ଅନିଶା କରୁଥିବୁ, ଧୂଆଁ ଉଠିଲେ ଯିବୁ।
0: ବାପା ବାପା, ମୁଁ କ'ଣ କିଣିବି?
1: ତୁ କିଣିବୁ ବାଇଗଣ, ପୋଟଳ, ଜହ୍ନି, ଆଉ ମୁଁ ଇଏ କୋଣ ଆଣିବି ଅଦା, ଲୁଣ, ପିଆଜ, ଆଳୁ। ହା ଯା ଯା।
2: ପାତ୍ର ବୋଲି ତ ସମସ୍ତେ ଡାକନ୍ତୁ ଆଜ୍ଞା।
1: ହଇ ପାତ୍ରେ, ଇଏ ପିଆଜ ଗୁଡାକ ତ କଣ ଭଲ ନାହିଁ
2: ଆଜ୍ଞା? ଅରୁଣାନ୍ତି, କାଲି ବସ୍ତା ଫିଟିଛି, ପୁରୁଣା କୋଲ୍ ଷ୍ଟୋରେଜ୍ ଆଳୁ ଆଜ୍ଞା, କେତେ ଦେବେ ଆଜ୍ଞା? ଆଗରେ ଝୁଡ଼ି ଅଛି,
1: ଆଚ୍ଛା 5 କିଲୋ ଦିଅ ପାତ୍ରେ।
2: ଦେଖନ୍ତୁ ଆଜ୍ଞା, 5 କିଲୋ ଦଣ୍ଡି ଏଇ କଣ୍ଟାରୁ ଛାଡ଼ିଲେ ହାତ ଛାଡ଼ିଲେ ଆଜ୍ଞା। ଦେଖନ୍ତୁ ଫେରେ ପଛରେ କହିବା ଆଜ୍ଞା।
1: ଇଏ ତ 2.5 କିଲୋ
2: ଆଜ୍ଞା, ଥରେ କରେ କ'ଣ ହୁଏ? ଆପଣ କ'ଣ ଆଜି ନୂଆ ବଜାର କରୁଛନ୍ତି ଆଜ୍ଞା? ଦେଖନ୍ତୁ ବ୍ରେକ୍ ଦିଅ
1: ଦିଅ ଦିଅ। ବାହ, ଆଳୁ ତ ଖୁବ ଭଲ ଆଉ। ଏଇ ଏଇ ନିଅ ନିଅ, ଟଙ୍କା ଧର,
2: ଦିଅନ୍ତୁ ଆଜ୍ଞା, ଦିଅନ୍ତୁ। 1, 2 ଆଜ୍ଞା, ଇଏ କ'ଣ 5 ଟଙ୍କା ଦେଲେ? ଆଳୁ କିଲୋ 3 ଟଙ୍କା ହିସାବରେ 5 କିଲୋ କାହିଁକି 15 ଟଙ୍କା ହେଲା? ଆଉ ଦେଖ ବାବୁଙ୍କୁ।
1: ବୁଝିଲ ପାତ୍ରେ, ଆଗ 5 ଟଙ୍କାକୁ ମୁଣ୍ଡରେ ମାର।
2: ମୁଣ୍ଡରେ ମାରିବି? ହଉ ମାରିଲି ଆଜ୍ଞା।
1: ପେଡ଼ି ଖୋଲ।
2: ଖୋଲିଲି।
1: ପେଡ଼ିରେ ତ ଆଉ ଟଙ୍କା ନାହିଁ, ୟାକୁ ରଖ
2: ଆଜ୍ଞା। ଏଇଟା ପୁରା ପ୍ରଥମ ବହିନି, ଆପଣଙ୍କ ହାତରୁ ପ୍ରଥମ ଟଙ୍କା ପଡ଼ିଲା ପେଡ଼ିରେ ଆଜ୍ଞା।
1: ବର୍ତ୍ତମାନ ବୁଝିଲ, ମା ଲକ୍ଷ୍ମୀଙ୍କ କୃପାରୁ ସନ୍ଧ୍ୟାବେଳେ ପ୍ରଥମ ବହିନି ମୋ ହାତରୁ ହେଲା। ଆଉ 10 ଟଙ୍କା କଣ ମାଗୁଛ ପାତ୍ରେ? ଚି ଚି ଚି ଚି, ଅଶୁଭ
2: ହେଲା ଯେ। 15 ଟଙ୍କାରୁ ଟଙ୍କାଟିଏ କାଟିଲେ ସିନା ହବ ଆଜ୍ଞା, ଆପଣ 2 ଭାଗ କାଟିଦେଲେ ମୋର ତ ତାଳୁ ଶୁଖିଲାଣି, ଆଉ ବିକ୍ରି ଗୋଟା କରିବି କ'ଣ ବାବୁ? ଦିଅନ୍ତୁ ଦିଅନ୍ତୁ, ଆଉ 9 ଟଙ୍କା ଦିଅନ୍ତୁ ଆଜ୍ଞା, ଛାଡ଼ିଦେଲି। ଆଉ ଟଙ୍କାଟେ ପଛରେ ପ୍ରଥମ ବହିନି, ଟଙ୍କାଟେ ସକାଳୁ ସକାଳୁ ଛାଡ଼ିଦେଲି ଆଜ୍ଞା।
1: ପାତ୍ରେ, ତମେ କେବେଠୁ ବ୍ୟବସାୟ ଆରମ୍ଭ କଲଣି? ବହିନି ହେଲା ଆଉ ତମେ ରିହାତି ଦେଲ 1 ଟଙ୍କା
2: ଆଜ୍ଞା। ଆଳୁରେ କ'ଣ ଲାଭ ହୁଏ ନା ଲାଭ ଥାଏ? କିଲୋ କରେ ଆଜ୍ଞା 25 ପଇସା ପ୍ରାୟ ମିଳେ, ଆପଣ ଜାଣିଛନ୍ତି।
1: ହେଲା ହେଲା ହେଲା, ଆଳୁରେ ବେଶୀ ଲାଭ ନାହିଁ, କିନ୍ତୁ ପାତ୍ରେ ବହିନି କଥାଟାକୁ ହେଜ କର।
2: ବାବୁ, ମୁଁ 9 ଟଙ୍କା ପାଇବି କୋଉଠୁ? ଦବ ତ ଦିଅ, ନହେଲେ ଆଳୁ ବେଗରୁ ଖଲାସ କରିଦିଅ ଆଜ୍ଞା।
1: କ'ଣ କହିଲ? ଖଲାସ କରିଦବ ବେଗରୁ? ଦେଖ ପାତ୍ରେ, ତମର ଲାଭ ରହିଲା ମୁଠିରେ, ଟିକେ ହସ୍ତଚାଳନା କଲେ ପ୍ରତ୍ୟେକ ଗରାଖ ପାଖରୁ 1-2 ଟଙ୍କା ଲାଭ ଉଠେଇ ପାରିବ। ଭାବୁଛ କ'ଣ? ମୁଁ ଚାଲିଲି।
2: କ'ଣ କହିଲ କ'ଣ କହିଲ? ଚାଲିଲି କିଏ ଚାଲିଲି କ'ଣ? ହଇ ବାବୁ, ତମେ ତ ବଡ଼ ଅଖାଡ଼ା ଲୋକ। ଆଉ ବହିନିରେ କିଏ 1 ଟଙ୍କା ଛାଡ଼ିଲାନି ନା ମୁଁ ଛାଡ଼ିବି?
1: କ'ଣ କହିଲୁ?
2: ମୁଁ ବେଗ ଛାଡ଼ିବିନି। କ'ଣ କହିଲୁ?
1: ୟାକୁ ଭଲ କଥା କହିଲୁ, ଉଲ୍ଟା ବୁଝୁଛି। ବହିନି ଟଙ୍କା ଥରେ ଦିଆ ହେରେ ମାରି ରଖନ୍ତି ସମସ୍ତେ, ଆଉ ତୁ ଅଧିକା ଆମକୁ କ'ଣ ଶିଖୁ?
2: ହଇ ବାବୁ, ବ୍ୟବସାୟ କରିକରି ମୁଣ୍ଡର ବାଳ ପାଚିଲା, ଆଉ ଆମେ ଜାଣିଲୁନି ବହିନି କ'ଣ ଆଉ ଖରାପ କ'ଣ? ଆରେ ଏଇଟା ତ ମହା କାମ୍ପି ଲୋକଟା, ଆଳୁ ନଉଛି 5 କିଲୋ ଆଉ ଟଙ୍କା ଦେଲାକୁ ଦେଲା ବେଳକୁ କେତେ ନା 5। ହଇ ବାବୁ, ତମେ ଭଦ୍ର ଲୋକଟି? ନା ମୁଁ ପଚାରୁଛି, ତମେ ଭଦ୍ର ଲୋକଟି?
1: କ'ଣ ଭାଇ କ'ଣ କହିଲୁ? କ'ଣ କହିଲୁ? ତୋର ହିତ ପାଇଁ ମୁଁ ଏ କଥା କହୁଛି, ଆଉ ତୁ କହୁଛୁ କାମ୍ପି?
2: ରଖ ହେ, ତମ ହିତ ରଖ ହେ, ଆଗ ଟଙ୍କା ପକା ତା

0: ପରେ ବ୍ୟାଗ ଛାଡ଼ିବି ବୁଝିଲ ବାବୁ?
1: କଣ କହିଲୁ?
0: କଣ କହିଲୁ?
1: ବ୍ୟାଗ ଛାଡ଼ିବୁନି,
0: ଛାଡ଼ି
1: ଭଲ କି ଭାବେ ଆଜି ରଖିବାର ପ୍ରଥମ ବହିନି ସତ୍ୟାନାଶ ହେଇଯିବ। ତ
0: ବୋପା ଦେହରେ କେବେ ଆଳୁ ଖାଇଥିଲୁ? ତୋ ବୋପା ଦେହରେ କେବେ ଆଳୁ ଖାଇଥିଲୁ? ନା ନୂଆ
1: କହୁଛି କିଛି ଭଲ ହବନି। ଆଇ ଦୁନିଆ ଯାକ ଯାହା କରୁଛନ୍ତି ନା, ତୁ ନୂଆ କାରବାର ଦେଖଉଛୁ ଆମକୁ।
0: କଣ କହିଲୁ? କଣ କହିଲୁ? ନୂଆ କାରବାର? ମୁଁ ଏଠି ନୂଆ କାରବାର କରିବାକୁ ଆସିଛି?
1: କଣ ହେଲା?
0: କଣ ହେଲା? ବସେଇମି ଧରିକି ଯେ, ତ କଣ ହେଲା ଛାଡ଼ି ଦେବି। ହେରେ ବାଉଙ୍କ ଆଣିଲୁ? ସେ ବାଉଙ୍କ ଟା ହେରେ ମା ପତ।
2: କଣ ହେଲା? କଣ ହେଲା ଆଜ୍ଞା? ଆଳୁ କିଣାରେ ଏତେ କଳି ତକରାଳ କଣ କହିଲେ?
1: ଦେଖନ୍ତୁ ଏଇ ଲୋକଟାକୁ, ଆଇ ଟଙ୍କା ରଖିଲା ମୁଣ୍ଡରେ ମାରି ବାକ୍ସରେ ଥୋଇଲା, ଅଚମ୍ବ ବ୍ୟାଗ ଛାଡ଼ୁନି।
0: ଲୋକସାନରେ ଆଜ୍ଞା, ଏ ଲୋକ 5 କିଲୋ ଆଳୁ କିଣି 5 ଟଙ୍କା ଦଉଛି, କହିଲା ବେଳକୁ କହୁଛି କଣ ନା, ବହିନି 10 ଟଙ୍କା ଛାଡ଼ିଦେ। ଆମେ ଆଜ୍ଞା ଗରିବ ଲୋକ, ଏତେ ଟଙ୍କା କୋଉଠୁ ଛାଡ଼ିବୁ ଯେ?
2: କଣ କଣ ଆଜ୍ଞା, ଏ କଥା ସତ ତ? ଆମେ ତ ଆଳୁ କିଣୁଛୁ 3 ଟଙ୍କାରେ।
0: ସେଇ କଥା ଟିକେ ବାବୁଙ୍କୁ ପଚାରନ୍ତୁ ଆଜ୍ଞା, ସେଇ କଥା ଟିକେ ବାବୁଙ୍କୁ ପଚାରନ୍ତୁ।
2: ହେ ବାବୁ, ତମେ ତ ଭାରି ଅଖାଡ଼ୁଆ ଲୋକ, ମାନେ ବଇନି ହେଲା ବୋଲି ଏତେ ଟଙ୍କା କିଏ ଛାଡ଼େ? ଦିଅ ଟଙ୍କାଟା ତାକୁ ଦେଇଦିଅ।
1: ଆଉ ମୁଁ ଯଦି ନ ଦିଏ
2: ମାଟ ଭରଣ ଦି ପଇସା ହବ।
1: କଣ ହେଲା?
2: ବୋପାକୁ ମଉସାଟା କି ଟଙ୍କା ଦବ? ଏଇଟା ସହରିହାଟ, ମ ସହରିହାଟ ମଫସଲ ନୁହେଁ। ଆରେ ସନ୍ଧ୍ୟାବେଳେ ଠକାମି
1: ଠକାମି, ମୁଁ ସମ୍ଭାଳିକିରି କଥାବାର୍ତ୍ତା କର। ତମେ କିଏ ଉପରେ ପଡି କଥା କହୁଛ?
2: କଣ ହେଲା? ଆମେ କିଏ?
1: ତମେ କିଏ
2: ଚାହିଁଛ? କଣ ରୋଗା ପକା ଦେଖ
1: ସୁନା। କଣ ହେଲା? ଟଙ୍କା ଦେବୁ ଟଙ୍କା ଦେବୁ ଶୀଘ୍ର
0: ଆହୁରି ବୁଦ୍ଧି ଶିଖିନ, ଆହୁରି ବୁଦ୍ଧି ଶିଖିବାକୁ ପଡିବ।
2: ନିଅନ୍ତୁ ପାତ୍ରେ,
0: ରଖିଛି,
2: ନିଅନ୍ତୁ ନିଅନ୍ତୁ ପାତ୍ରେ, ନେଲେ ମାଡ ଖାଇଲେଣି। ଏ ବିଚରା ଚାଲି ପାରୁନଥିବେ, ବାଡିଟା ଧରି ଚାଲନ୍ତୁ। ସାମାନ୍ୟ ବାଡି ପାଇଁ କାହିଁକି ଆଜ୍ଞା?
1: ସେ ଦୁଃଖ କାଉଡି ଥିଲା ଆଜି, ଆଜି ପିଠିରେ କାଉଡି ଗଲା। ପ୍ରଭୁ କି କଷ୍ଟରେ ବାପା
3: କୋଉଠି ପଡିଲା? ମନା କରୁଛି ମୁଁ ସନ୍ଧ୍ୟାଟାରେ ଯାଉନି ବୋଲି।
1: ପଡିନି ଗୁଲମା, ପଡିନି ମୁଁ, ଆଳୁ ଦୋକାନୀ ପାତ୍ର ବାଡ଼ାଇଲା ମତେ। ବାପା ଲୋ କି ଦରଦ, ଦଣ୍ଡି କଟା ପଠେ ଗଳି ଯାଇଛି କଣ?
3: କିଏ ବାଡ଼ାଇଲା ବା?
4: ଶୁଣୁ ବୁଝିଲୁ ମା, ବାପା 5 କିଲୋ ଆଳୁ କିଣି 5 ଟଙ୍କା ଦେଲେ, ଆଉ ଟଙ୍କା ନ ଦେବାରୁ ସମସ୍ତେ ମିଶି ବାଡ଼ିଲି।
3: ତୁ କୋଉଠି ଥିଲୁ? ପ୍ରଭୁ ମୁଁ କଣ କରିଲ?
4: ମତେ ପ୍ରଥମେ 2 ଘଣ୍ଟା ବାପା ଛିଡ଼ା କରେଇଦେଲେ, ତାପରେ ପଠେଇଲେ ବାଇଗଣ ଆଉ ଜହ୍ନି କିଣିବା ପାଇଁ।
3: ଏଥର ବୁଝିଲି ଏମିତି ତମେ ପାରିବାର ନାହିଁ, ଅଧା ଦାମରେ ପରିବା କିଣିବ। ଠିକ ହେଇଛି, ତମକୁ ଏମିତି ଦରକାର,
1: ଶାସ୍ତ୍ର
3: ଚର୍ଚ୍ଚା ସବୁବେଳେ ନକଲେ ଚଳନ୍ତାନି,
1: ଆଉ ଟିକେ କେଡେ ଶାନ୍ତି ଲାଗିଲା। ହଉ ଗଲ ମୋ ଜନ୍ମ କୁଣ୍ଡଳୀଟାକୁ ଟିକେ ଆଣିବ।
3: ଆହୁରି ଅଖାଡ଼ୁ ଅଭ୍ୟାସ ତମେ ଛାଡ଼ିନ, ପୁଣି ଜାତକ।
5: ଶ୍ରୋତା ବନ୍ଧୁ ଶୁଣୁଥିଲେ ନାଟକ ଅଖାଡ଼ୁଆ ମହାପାତ୍ର, ରଚନା ଥିଲା ମିତ୍ର ଭାନୁ ଶତପଥୀଙ୍କର, ପ୍ରଯୋଜନା କରିଥିଲେ ରମାପଦ ନନ୍ଦ ଏବଂ ସହଯୋଗିତାରେ ଥିଲେ କିଶୋର ମହାନ୍ତି। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଅଧିବେଶନରେ ପ୍ରସାରଭୁକ୍ତ ହେବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର 165ତମ ଭାଗ ସକାଳ 6:35।